ଆକାଶବାଣୀ ବ୍ରହ୍ମପୁର, ଆଜି ଗୁରୁବାର 1948 ଶକାବ୍ଦ ଜ୍ୟେଷ୍ଠ ମାସର 14ତମ ଦିବସ, ଇଂରାଜୀ 2026 ମସିହା ଜୁନ୍ ମାସ 4 ତାରିଖ। ସମୟ ବର୍ତ୍ତମାନ ସ୍ଟୁଡ଼ିଓ ଘଡ଼ିରେ 5:57:30। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ସାଦର ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନର ପ୍ରାତଃ ପ୍ରସାରଣ। ଆପଣମାନେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀର ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ ଏଆଇଆର୍ ତାଛଡ଼ା ଆକାଶବାଣୀର ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି।

ମାଛ ମଣିଷକୁ ଧ୍ୱଂସପଥର ଯାତ୍ରୀ କରାଇଥାଏ। ଆସନ୍ତୁ ଶ୍ରୋତାବନ୍ଧୁ, ଏହି ଶୁଭଚିନ୍ତନ ସହିତ ଆଗେଇ ନେବା ଆଜିର ଦିନଟିକୁ। ଆକାଶବାଣୀ ବ୍ରହ୍ମପୁର, ସମୟ ସକାଳ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଟିକେ ପରେ

ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦରେ ଲେଖରେ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବ୍ରହ୍ମପୁର ସମୟ ସକାଳ 6:10। ଶ୍ରୋତାବନ୍ଧୁ ଛୋଟିଆ ତୁଳସୀ ଗଛଟିଏ ତାର ପବିତ୍ରତା ପାଇଁ ସର୍ବତ୍ର ପୂଜା ପାଇଥାଏ, ସେ ମଶାଣି ହେଉ ବା ମନ୍ଦିର ହେଉ। ଠିକ୍ ସେହିପରି ମନୁଷ୍ୟ କ୍ଷେତ୍ରରେ ମଧ୍ୟ ଘଟିଥାଏ, ସେ ଦୁନିଆରେ ରହୁ ବା ନ ରହୁ, ତାର ସୁନ୍ଦର ଚେହେରା ପାଇଁ ନୁହେଁ, ସୁନ୍ଦର କର୍ମ ପାଇଁ ଆଉ ସୁନ୍ଦର ଚରିତ୍ର ପାଇଁ ସର୍ବଦା ସମସ୍ତଙ୍କ ହୃଦୟରେ ଜୀବିତ ରହିଥାଏ, ତୁଳସୀ ଭଳି ପୂଜା ମଧ୍ୟ ପାଇଥାଏ। ହଁ ଶ୍ରୋତା ବନ୍ଧୁ, ତୁଳସୀ ଭଳି ପବିତ୍ର ହେବା ପାଇଁ ଭଗବତ ଆଶୀର୍ବାଦ ପ୍ରାପ୍ତ ପୂର୍ବକ ଆସନ୍ତୁ ପ୍ରାର୍ଥନା କରିବା ସେହି ସର୍ବମଙ୍ଗଳଙ୍କୁ ଆମର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି ମାଧ୍ୟମରେ। ସଙ୍ଗୀତାଞ୍ଜଳିର ପ୍ରଥମ ଅଞ୍ଜଳିଟିକୁ ସମର୍ପଣ କରୁଛୁ ରାଜଶ୍ରୀ ପଣ୍ଡାଙ୍କ କଣ୍ଠରେ ରମାକାନ୍ତ ଦାସଙ୍କ ରଚନାରୁ।

ପରବର୍ତ୍ତୀ ଭକ୍ତିଆଞ୍ଜଳିଟିକୁ ନେଇଛୁ ବାସୁଦେବ ପ୍ରଧାନଙ୍କ ରଚନାରୁ। କଣ୍ଠଦାନ କରିଛନ୍ତି ସୁତନ୍ୟା ମହାନ୍ତି।

ଶ୍ରୋତା ବନ୍ଧୁ, ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ସଙ୍ଗୀତାଞ୍ଜଳିର ଭକ୍ତିଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ରାଜଶ୍ରୀ ପଣ୍ଡା, ପ୍ରଦୀପ କୁମାର ମିଶ୍ର, ସୁତନ୍ୟା ମହାନ୍ତି, ମନ୍ମଥ ମିଶ୍ର, ତୃପ୍ତି ଦାସ। ଗୀତଗୁଡ଼ିକୁ ରଚନା କରିଥିଲେ ରମାକାନ୍ତ ଦାସ, ବାସୁଦେବ ପ୍ରଧାନ, ନାରାୟଣ ପ୍ରସାଦ।

ଆଧ୍ୟାତ୍ମ ଶାସ୍ତ୍ରରେ ତିନୋଟି କଥା ଅନାଦି, ଏକ ମାୟା ବା ପ୍ରକୃତି, ଦୁଇ ଜୀବ ଓ ତିନି ମାୟାପତି ଭଗବାନ ବା ପରମାତ୍ମା। ପ୍ରକୃତି ଜଡ଼, ଏହାର କାର୍ଯ୍ୟରୂପ ଦୃଶ୍ୟବର୍ଗ କ୍ଷଣିକ, ନାଶବାନ ଓ ପରିଣାମୀ। ଜୀବ ବା ଜୀବାତ୍ମା ଓ ଭଗବାନ ବା ପରମାତ୍ମା, ଏ ଦୁହେଁ ନିତ୍ୟ ଚେତନ ଓ ଆନନ୍ଦ ସ୍ୱରୂପ। ହେଲେ ଜୀବାତ୍ମା ଅଳ୍ପଜ୍ଞ ହୋଇଥିବା ବେଳେ ଭଗବାନ ବା ପରମାତ୍ମା ସର୍ବଜ୍ଞ। ଜୀବ ଅସମର୍ଥ ହୋଇଥିବା ବେଳେ ପରମେଶ୍ୱର ସର୍ବସମର୍ଥ। ଜୀବ ଅଂଶ ହୋଇଥିବା ବେଳେ ପରମେଶ୍ୱର ବା ଭଗବାନ ଅଂଶୀ। ଜୀବ ଭକ୍ତା ଆଉ ଭଗବାନ ବା ପରମେଶ୍ୱର ସାକ୍ଷୀ। ଜୀବ ଉପାସକ ଓ ଭଗବାନ ବା ପରମେଶ୍ୱର ଉପାସ୍ୟ। ପରମେଶ୍ୱର ବା ଭଗବାନ ମଝିରେ ମଝିରେ ଧରାପୃଷ୍ଠରେ ଅବତରଣ କରି ବା ପ୍ରକଟ ହୋଇ ଜୀବଙ୍କ ମଙ୍ଗଳ ନିମନ୍ତେ ଉପଦେଶ ଦେଇଥାନ୍ତି। ଏହି ସମ୍ବନ୍ଧରେ ଉପନିଷଦରେ ଗୋଟିଏ ସୁନ୍ଦର କାହାଣୀ ଅଛି। ଭଗବାନଙ୍କ ପ୍ରତାପରେ ଏକଦା ଦେବତାମାନେ ଅସୁରମାନଙ୍କୁ ପରାଜିତ କରିଥିଲେ। ଦେବତାମାନେ ଅଜ୍ଞାନବଶ ଅତ୍ୟନ୍ତ ଗର୍ବ କରିବାରେ ଲାଗିଲେ, ଆମେ ଆମ ବଳ ପରାକ୍ରମରେ ଅସୁରମାନଙ୍କୁ ଜୟ କରିଛୁ। ଏପରି ଅଭିମାନରେ ଫାଟି ପଡ଼ିବାରେ ଲାଗିଲେ। ଅଭିମାନ ଭଗବାନଙ୍କୁ ଭଲ ଲାଗେ ନାହିଁ, ସେ ତ ସର୍ବଜ୍ଞ ଓ ସର୍ବସମର୍ଥ। ନିଜର ସନ୍ତାନମାନେ ବାଟ ହୁଡ଼ି ଯାଉଛନ୍ତି ଜାଣି ଭଗବାନ ସେମାନଙ୍କୁ ଉଚିତ ଶିକ୍ଷା ଦେବାକୁ ମନ କଲେ। ସ୍ୱୟଂ ସଚ୍ଚିଦାନନ୍ଦ ପରମାତ୍ମା ସେହି ଦେବତାମାନଙ୍କ ଆଗରେ ଏକ ଯକ୍ଷ ରୂପରେ ପ୍ରକଟ ହୋଇଗଲେ। ଦେବତାମାନେ ଅପୂର୍ବ ପ୍ରଭାବଶାଳୀ ଯକ୍ଷ କିଏ ଜାଣିବା ପାଇଁ ବ୍ୟଗ୍ର ହୋଇଗଲେ। ଇନ୍ଦ୍ର ଅଗ୍ନିକୁ ପଠାଇଲେ ସେହି ତେଜସ୍ୱୀଙ୍କ ପରିଚୟ ବୁଝି ଆସିବା ପାଇଁ। ଯକ୍ଷ ରୂପୀ ଭଗବାନ ଅଗ୍ନିକୁ ପଚାରିଲେ, ତୁମେ କିଏ, ତୁମର ସାମର୍ଥ୍ୟ କେତେ? ଅଗ୍ନି କହିଲେ, ଆମେ ଜାତବେଦା ଅଗ୍ନି, ଆମେ ଇଚ୍ଛା କରିବା ମାତ୍ରେ ସାରା ବ୍ରହ୍ମାଣ୍ଡକୁ ଜାଳି ପୋଡ଼ି ଭସ୍ମ କରିଦେଇପାରୁ। ଏପରି କଥା ଶୁଣି ଯକ୍ଷରୂପୀ ଭଗବାନ ଅଗ୍ନିଙ୍କ ଆଗରେ ଗୋଟିଏ ଶୁଷ୍କ ତୃଣ ରଖିଦେଲେ ଏବଂ ତାହାକୁ ଜାଳି ଦେବା ପାଇଁ କହିଲେ। ହେଲେ ଅଗ୍ନି ସେହି ତୃଣକୁ ଜାଳିପାରିଲେ ନାହିଁ, ସେ ଅସଫଳ ହୋଇ ଇନ୍ଦ୍ରଙ୍କ ପାଖକୁ ଫେରିଗଲେ। ଏହାପରେ ଇନ୍ଦ୍ର ପବନ ଦେବତାଙ୍କୁ ପଠାଇଲେ। ପବନକୁ ଦେଖି ଯକ୍ଷ ପଚାରିଲେ, ତୁମେ କିଏ, ତୁମର ସାମର୍ଥ୍ୟ କେତେ? ପବନ ଦେବତା କହିଲେ, ଆମେ ମାତରିଶ୍ୱ ବାୟୁ, ଆମେ ଇଚ୍ଛା କରିବା ମାତ୍ରେ ସାରା ବ୍ରହ୍ମାଣ୍ଡକୁ କ୍ଷଣକ ମଧ୍ୟରେ ଉଡ଼ାଇ ଦେଇପାରିବୁ। ଏପରି କଥା ଶୁଣି ଯକ୍ଷ ପବନଙ୍କ ଆଗରେ ଶୁଷ୍କ ତୃଣଟିଏ ରଖି ତାକୁ ଉଡ଼ାଇ ଦେବା ପାଇଁ କହିଲେ। ଏଥିରେ ବାୟୁଦେବ ଅସଫଳ ହୋଇ ଫେରିଗଲେ। ସେ ଇନ୍ଦ୍ର ଓ ଅନ୍ୟ ଦେବତାଙ୍କୁ କହିଲେ, ଯକ୍ଷଙ୍କୁ ମୁଁ ଚିହ୍ନିପାରିଲି ନାହିଁ, ତେଣୁ ହେ ଦେବରାଜ, ଆପଣ ନିଜେ ଯାଇ ଯକ୍ଷର ପରିଚୟ ଜାଣି ଆସନ୍ତୁ। ଏଥର ଇନ୍ଦ୍ର ଗଲେ। ଇନ୍ଦ୍ର ଆସୁଥିବା ଦେଖି ଯକ୍ଷ ଅନ୍ତର୍ଧ୍ୟାନ ହୋଇଗଲେ। ଇନ୍ଦ୍ର ଫେରି ଆସୁଥିବା ସମୟରେ ବାଟରେ ହୈମବତୀ ଉମାଦେବୀଙ୍କୁ ଦେଖିଲେ। ସେ କୃତାଞ୍ଜଳି ପୁଟରେ ଉମାଦେବୀଙ୍କୁ ଯକ୍ଷଙ୍କ ପରିଚୟ ପଚାରିଲେ। ଉମାଦେବୀ କହିଲେ, ସେହି ଯକ୍ଷ ଆଉ କେହି ନୁହନ୍ତି, ସ୍ୱୟଂ ଭଗବାନ ବା ବ୍ରହ୍ମ। କିନ୍ତୁ ଆତ୍ମାଭିମାନବଶତଃ ଉଦ୍ଧତ ଓ ଅଭିମାନୀ ହୋଇଉଠି ନିଜର ପରାକ୍ରମରେ ବିଜୟ ଲାଭ କରିଥିବା ଭାବି ଉଚ୍ଛୃଙ୍ଖଳ ଓ ସ୍ୱେଚ୍ଛାଚାରୀ ହୋଇଯାଇଛ। ତେବେ ତୁମମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ, ସତ୍ ଉପଦେଶ ଦେବା ଉଦ୍ଦେଶ୍ୟରେ ବ୍ରହ୍ମ ହିଁ ଯକ୍ଷ ରୂପରେ ଆସିଥିଲେ। ତୁମର ନିଜର ପରାକ୍ରମ ପରିମାପଣ କେତେ ତାହା ଜଣାଇ ଦେଇ ଗଲେ। ଏତିକି କହି ହୈମବତୀ ଉମା ଅନ୍ତର୍ଧ୍ୟାନ ହୋଇଗଲେ। ଇନ୍ଦ୍ର, ଅଗ୍ନି ଓ ବାୟୁ ସର୍ବପ୍ରଥମେ ବ୍ରହ୍ମଙ୍କୁ ଦର୍ଶନ କଲେ ଓ ତାଙ୍କୁ ଚିହ୍ନିଲେ। ଏହି ତିନି ଦେବତାଙ୍କୁ ତେଣୁ ଦେବତାଙ୍କ ଭିତରେ ଶ୍ରେଷ୍ଠ ଦେବ କୁହାଯାଏ। ପ୍ରାଣୀମାନଙ୍କର, ସେ ମଣିଷ ହୁଅନ୍ତୁ ବା ଦେବତା, ସେମାନଙ୍କର ବଳ, ବୁଦ୍ଧି, ତେଜ ଏବଂ ବିଭୂତି ବୋଲି କିଛି ନାହିଁ, ସବୁ ହେଉଛି ପରମାତ୍ମା ପରମେଶ୍ୱର ଶ୍ରୀ ଭଗବାନଙ୍କର। ଜୀବ ଅକାରଣ ନିଜର ଔଦ୍ଧତ୍ୟ ପ୍ରକାଶ କରି ପତନୋନ୍ମୁଖୀ ହୋଇଥାଏ।

ରାଜା ପରୀକ୍ଷିତ ଶୁକଦେବଙ୍କୁ କହିଲେ, ସେହି ହରିଙ୍କ ଚରଣରେ ଚିତ୍ତ ଦେଇ ଯେପରି ଶେଷରେ ଶରୀର ଛାଡ଼ିବେ ସେହି କଥା ମୋତେ କୁହନ୍ତୁ। ହରିଙ୍କ କଥା କାନରେ ଶୁଣିଲେ, ମନରେ ଗୁଣିଲେ ଆଉ ମୁଖରେ ସେହି ନାମ ଉଚ୍ଚାରଣ କଲେ ହରି ଆସି ହୃଦପଦ୍ମରେ ଆସୀନ ହୁଅନ୍ତି, ତାର ସକଳ କଷ୍ଟ ଦୂର କରନ୍ତି। ଯେଉଁ ହରିଙ୍କ ରୂପକୁ କେହି ଜାଣିପାରନ୍ତି ନାହିଁ ସେ ପୁଣି ଅବୟବଧାରୀ ଜୀବ ହୁଅନ୍ତି। ତାହେଲେ ଜୀବ ଆଉ ଈଶ୍ୱରଙ୍କ ଭିତରେ ପ୍ରଭେଦ ରହିଲା କେଉଁଠି? କଳ୍ପ ବିକଳ୍ପ ଆଦି କାଳରେ ସେ ସୃଷ୍ଟି କରନ୍ତି ଏବଂ ସୃଷ୍ଟିର ପାଳନ ଓ ସଂହାର ମଧ୍ୟ କରନ୍ତି। ରାଜା ପରୀକ୍ଷିତ ପଚାରିଲେ, କାଳର ପରିମାଣ ସଙ୍ଗେ କାହାର ପରମାୟୁ କେତେ ଏବଂ କିଏ କେଉଁ କର୍ମ କରି କିପରି ଫଳ ପାଏ ସେ କଥା ମଧ୍ୟ କୁହନ୍ତୁ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 56ତମ ଭାଗ। ବେଦାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର।

0: କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ ସାଇତି ରଖିବା ପାଇଁ ଶୁଖାଇବା ସମୟରେ ଆର୍ଦ୍ରତା ଶତକଡ଼ା 12% ରହିବା ଦରକାର। ସେଥିପାଇଁ ଭଲ ଖରାରେ ପ୍ରାୟ 2-3 ଦିନ ପର୍ଯ୍ୟନ୍ତ ଶୁଖାଇବା ଆବଶ୍ୟକ। ଧାନ ଠିକ୍ ଭାବରେ ଶୁଖିଯିବା ପରେ କିସମ ଅନୁସାରେ ଅଲଗା ଅଲଗା କରି ବଜାରରେ ମିଳୁଥିବା ସୁପର ଗ୍ରେନ୍ ବସ୍ତାରେ ସାଇତି ରଖିଲେ ଏହାର ଗୁଣ, ରଙ୍ଗ, ବାସ୍ନା ଓ ସ୍ୱାଦ ବହୁଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ। ଧାନ ସାଇତି ରଖିଥିବା ବସ୍ତା ବା କୋଠରୀରେ ପୋକ ଦେଖାଦେଲେ ଆଲୁମିନିୟମ ଫସ୍ଫାଇଟ୍ ଟାବ୍ଲେଟ୍, 1 ଟନ୍ ଧାନ ପିଛା 3 ଟାବ୍ଲେଟ୍, ସମୁଦାୟ 9 ଗ୍ରାମ ଟାବ୍ଲେଟ୍ କନାରେ ଗୁଡ଼ାଇ ରଖନ୍ତୁ। ଏହା ଉପରେ ଭଲ ଭାବରେ ତାର୍ପଲିନ୍ ଘୋଡ଼ାଇ ଦିଅନ୍ତୁ, ଯେପରି କିଛି ଫାଙ୍କା ଜାଗା ନ ରୁହେ। କୋଠରୀର ସନ୍ଧି ଜାଗା, କବାଟ ତଳ ଫାଙ୍କା ଜାଗା ଓ ତାର୍ପଲିନ୍ ଚାରିପଟେ 6 ଇଞ୍ଚ ମୋଟାର କାଦୁଅ ଲେପ କିମ୍ବା ସେଲୋଟେପ୍ ଦେଇ ଭଲ ଭାବରେ ବନ୍ଦ କରନ୍ତୁ, ଯେପରିକି ବାଷ୍ପ ବାହାରକୁ ନ ଆସେ। 7-10 ଦିନ ପର୍ଯ୍ୟନ୍ତ କୋଠରୀ ବା ବସ୍ତାର ମୁହଁ ଭଲ ଭାବରେ ବନ୍ଦ ରଖନ୍ତୁ। ଲୋକ ଚଳପ୍ରଚଳ କରୁଥିବା ଜାଗାରେ ଏଭଳି ଔଷଧ ପ୍ରୟୋଗ କରନ୍ତୁ ନାହିଁ। ଢିପ ଜମି ଏବଂ ବର୍ଷାଶ୍ରିତ ଖାଲୁଆ ଜମି ଯେଉଁଠାରେ ଧାନ ଛଟାବୁଣା କରାଯାଏ ଏବଂ ତଳିଘେରା ପ୍ରସ୍ତୁତି ପାଇଁ ମାଟିର ବତର ଦେଖି ପ୍ରଥମେ ଖରାଟିଆ ଚାଷ କରିଦିଅନ୍ତୁ। ସଠିକ୍ ପରିମାଣର ସାର ପରିଚାଳନା ନିମନ୍ତେ ଏବଂ ଜମିର ଉର୍ବରତା ଜାଣିବା ପାଇଁ ମାଟି ପରୀକ୍ଷା କରନ୍ତୁ। ଏହି ମାସର ପ୍ରଥମ ସପ୍ତାହରେ ତଳିଘେରା ପ୍ରସ୍ତୁତ କରନ୍ତୁ। ବିଭିନ୍ନ ଖ୍ୟାତିସମ୍ପନ୍ନ ଗବେଷଣା ଅନୁଷ୍ଠାନ, କୃଷି ବିଜ୍ଞାନ କେନ୍ଦ୍ର, ବିଶ୍ୱବିଦ୍ୟାଳୟ କିମ୍ବା କୃଷି ବ୍ଲକ ଅଫିସରୁ ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ଉନ୍ନତମାନର ବିହନ ସଂଗ୍ରହ କରନ୍ତୁ। ଧାନ ବୁଣିବା ବା ତଳି ପକାଇବା ଆଗରୁ ବିହନ ବିଶୋଧନ ନିହାତି କରନ୍ତୁ। ବିହନ ବିଶୋଧନ କରିବା ଦ୍ୱାରା ଫସଲକୁ କିଛି ମାତ୍ରାରେ ବିହନ ଓ ମୃତ୍ତିକା ଜନିତ ରୋଗରୁ ରକ୍ଷା କରାଯାଇପାରିବ। 1 କିଲୋଗ୍ରାମ ଧାନ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ କିମ୍ବା 3 ଗ୍ରାମ ଥିରାମ ଫିମ୍ପିନାଶକ ସହ ମିଶାଇ ବିହନ ବିଶୋଧନ କରନ୍ତୁ। ଖରାଦାଉରୁ କୁକୁଡ଼ାମାନଙ୍କୁ ରକ୍ଷା କରିବା ପାଇଁ କୁକୁଡ଼ା ଓ ବତକ ଘର ତିଆରି କଲାବେଳେ ଧ୍ୟାନ ଦେବେ, ଯେପରି ଘର ଭିତରକୁ ସିଧା ଖରା ପଡ଼ୁନଥିବ, ମୁକ୍ତ ବାୟୁ ଚଳାଚଳ କରୁଥିବ, ଦିନବେଳା ପାଣି ଛିଞ୍ଚନ୍ତୁ। କୁକୁଡ଼ା ଓ ବତକମାନଙ୍କ ଉପରେ ପାଣି ସିଞ୍ଚନ କରନ୍ତୁ, କିନ୍ତୁ ଧ୍ୟାନ ଦିଅନ୍ତୁ ଲିଟର ଯେମିତି ବେଶୀ ଓଦା ନ ହୁଏ। ଓଦା ଅଖାକୁ କୁକୁଡ଼ା ଓ ବତକ ଘର ଜାଲି ଉପରେ ଢାଙ୍କିଦେଲେ ଘର ଥଣ୍ଡା ରହିଥାଏ। ପଶୁମାନଙ୍କୁ ଗରମରୁ ରକ୍ଷା କରିବା ପାଇଁ ତାଙ୍କୁ ନିୟମିତ ତାଜା, ସ୍ୱଚ୍ଛ, ଥଣ୍ଡା ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରନ୍ତୁ ଏବଂ ସେମାନଙ୍କୁ ସବୁଜ ଘାସ, ପୁଷ୍ଟିକର ଚର୍ବିଜାତୀୟ ଖାଦ୍ୟ, ମିଶ୍ରିତ ଖଣିଜ ଲବଣ ଏବଂ ଲୁଣ ଖାଇବାକୁ ଦିଅନ୍ତୁ। ଦିନ ସମୟରେ ଓଦା ଝୋଟ ବସ୍ତାକୁ ଝରକା ଏବଂ କବାଟରେ ଲଗାନ୍ତୁ। ଭଲ ବାୟୁ ଚଳାଚଳ ପାଇଁ ପଙ୍ଖା ଲଗାନ୍ତୁ, ସେମାନଙ୍କୁ ଛାଇରେ ରଖନ୍ତୁ। ସକାଳ 11:00 ସନ୍ଧ୍ୟା 4:00 ପର୍ଯ୍ୟନ୍ତ ଚରେଇବାକୁ ବାହାରକୁ ଛାଡ଼ନ୍ତୁ ନାହିଁ। ବିଜୁଳି ଘଡ଼ଘଡ଼ି ସମୟରେ ପଶୁପକ୍ଷୀମାନଙ୍କୁ ବାହାରେ ଗଛ ପାଖରେ କିମ୍ବା କୌଣସି ବିଦ୍ୟୁତ୍ ଉପକରଣ ପାଖରେ ରଖନ୍ତୁ ନାହିଁ। ବର୍ତ୍ତମାନ ସମୟରେ ଦିନର ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ଲହରୀ ପ୍ରବାହ ହେଉଥିବାରୁ ପୋଖରୀ ଓ ଜଳର ଗଭୀରତା ସତେଜ ପାଣି ଭର୍ତ୍ତି କରି 1 ମିଟର ବଢ଼ାଇ ଦିଅନ୍ତୁ। ଦାନାର ପରିମାଣ 10-20% କମ୍ କରିଦିଅନ୍ତୁ ଏବଂ ପୋଖରୀର ଭିତରକୁ ଥଣ୍ଡା ପାଣି ପ୍ରବେଶ ପାଇଁ ବ୍ୟବସ୍ଥା କରନ୍ତୁ, ଯେପରିକି ପାଣିର ତାପମାତ୍ରା 13-18 ଡିଗ୍ରୀ ବଜାୟ ରହିବ।
0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ଅବଶିଷ୍ଟ ଅଞ୍ଚଳର ପାଗ ଶୁଖିଲା ରହିବ। ତେବେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ଘଣ୍ଟା ପ୍ରତି ପବନ 40-50 କିଲୋମିଟର ବେଗରେ ବହିପାରେ। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

ବିଜୁଳି ସାଙ୍ଗକୁ ଘଣ୍ଟା ପ୍ରତି ପବନ 40-50 କିଲୋମିଟର ବେଗରେ ବହିପାରେ। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର, ସମୟ ସକାଳ 7। ଆସନ୍ତୁ ଶୁଣିବା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ହେ ନମସ୍ୟ କାର୍ଯ୍ୟକ୍ରମ ଶୁଣିବେ ସକାଳ 7:25। କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 8:30। ସୁଗମ ସଙ୍ଗୀତ ଶୁଣିପାରିବେ ସକାଳ 8:45। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ ସକାଳ 9:00, ଦିନ 12:00 ଏବଂ ପୁଣି ଥରେ ରାତି 9:00। ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ବିଷୟଭିତ୍ତିକ କାର୍ଯ୍ୟକ୍ରମ ଶୁଣିପାରିବେ ଗୀତାଞ୍ଜଳି ସକାଳ 10:00। ଲୋକଗୀତର କାର୍ଯ୍ୟକ୍ରମ ରହିଛି ଦିନ 11:00। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ମହିଳାମାନ ଶୁଣିପାରିବେ ଦିନ 11:30। ଆମର ସାନ୍ଧ୍ୟ ପ୍ରସାରଣରେ ପ୍ରଥମେ ଶୁଣିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ସନ୍ଧ୍ୟା 5:00। ନାଟ୍ୟଧାରା ରହିଛି ସନ୍ଧ୍ୟା 5:30। ଭକ୍ତି ଧାରାବାହିକ ଶ୍ରୀ ରାମଚରିତ ମାନସ ଶୁଣିବେ ସନ୍ଧ୍ୟା 6:15। ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଆଜିର ପ୍ରସଙ୍ଗ ଶୁଣିବେ ସନ୍ଧ୍ୟା 6:55। କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ରାତି 7:00। କିଷାନ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ ଶୁଣିବେ ରାତି 7:30। ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 8:00। 8:30 ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ। ରାତି 10:00 ଶୁଣିବେ ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ବାଇଲିଙ୍ଗୁଆଲ ଧାରାବାହିକ କାର୍ଯ୍ୟକ୍ରମ, ଏହାର ଚତୁର୍ଥ ଭାଗ ଆପଣମାନେ ଶୁଣିପାରିବେ। ଶେଷରେ 10:35 ଶୁଣିବେ ଆଞ୍ଚଳିକ ଲଘୁଶାସ୍ତ୍ରୀୟ ସଙ୍ଗୀତର ଜାତୀୟ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ। ଆକାଶବାଣୀ ବ୍ରହ୍ମପୁର, ସମୟ ସକାଳ 7:02। ଆଞ୍ଚଳିକ ସମ୍ବାଦ ସହିତ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟର ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ 75 ମନୋନୀତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ମହାକାଶ ପ୍ରୟୋଗଶାଳା ବା ସ୍ପେସ୍ ଲ୍ୟାବ୍ର ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି। ଏଥିରେ ରାଜ୍ୟର 13 ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ସ୍ପେସ୍ ଲ୍ୟାବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେଙ୍କ ଉପସ୍ଥିତିରେ ସ୍ପେସ୍ ଲ୍ୟାବ୍ଗୁଡ଼ିକର ଶୁଭାରମ୍ଭ କରାଯାଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହାଦ୍ୱାରା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗରେ ଉନ୍ନତି ଆସିବା ସହ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ଏହି ଆଧୁନିକ ପ୍ରକଳ୍ପ ପର୍ଯ୍ୟଟନ ଓ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ତଥା ଯାତ୍ରୀ ଓ ମାଲ ପରିବହନ ପାଇଁ ସୁରକ୍ଷିତ ସୁଗମ ସଡ଼କ ସଂଯୋଗ ପ୍ରଦାନ କରିବ। ଏହା ମାଧ୍ୟମରେ ଉପକୂଳ ଅଞ୍ଚଳର ବିକାଶ ହେବ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜପଥ ପ୍ରକଳ୍ପର ଅନୁମୋଦନ ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ମାଝୀ ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ସାକାର କରିବାରେ ଏହି ପ୍ରକଳ୍ପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉଲ୍ଲେଖ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍ଘାଟନ କରିବେ। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ଆଜି ପୁରୀ ଜିଲ୍ଲା ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଗତକାଲି ସୁଦ୍ଧା 71,69,563 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ନିୟୋଜିତ ଅଛନ୍ତି। ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ପୂର୍ବ ମୁଦ୍ରିତ ପରିଗଣନା ଫର୍ମ ଯୋଗାଇ ଦିଆଯାଉଛି। ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଆବେଦନ କରାଯାଇଥିବା ବିବିଧ ଓ ଜାତି ପ୍ରମାଣପତ୍ର ତ୍ୱରିତ ପ୍ରଦାନ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ଆବେଦନଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ଓଡ଼ିଶା ଜନସେବା ଅଧିକାର ଆଇନ 2012 ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଯିବାକୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁରେ ଜୁଲାଇ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଓ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ 15 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ବିଭିନ୍ନ ବିଭାଗରେ ନାମଲେଖା ପାଇଁ ଇଚ୍ଛୁକ ବିଦ୍ୟାର୍ଥୀ ଇଗ୍ନୁର ୱେବ୍ସାଇଟ୍ ignuadmission.samartha.edu.inରେ ଆଡ୍ମିସନ୍ କରିପାରିବେ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଏରେଇ ପରସିଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା, ମୌଳିକ କର୍ତ୍ତବ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏବଂ ଲୋକ ଅଦାଲତରେ ମଧ୍ୟସ୍ଥତା ବିଷୟରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ମହୋତ୍ସବ ଜାରି ରହିଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର 10 ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଆସନ୍ତା 6 ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ସିଏମ୍ଙ୍କ ଫୁଟବଲ ପ୍ରତିଯୋଗିତାର 14 ବର୍ଷ ବାଳିକା ବର୍ଗରେ ଗଞ୍ଜାମ ଜିଲ୍ଲା କୋରାପୁଟକୁ ହରାଇ ବିଜୟୀ ହୋଇଛି।

ଅଭିନବ ମିଶ୍ର ସୂଚନା ଦେଇଛନ୍ତି। ଆସନ୍ତା 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ସିଏମ୍ଙ୍କ ଫୁଟବଲ ପ୍ରତିଯୋଗିତାର 14 ବର୍ଷ ବାଳିକା ବର୍ଗରେ ଗଞ୍ଜାମ ଜିଲ୍ଲା କୋରାପୁଟକୁ ହରାଇ ବିଜୟୀ ହୋଇଛି।

ରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ ଓ ସୂଚନା ଏବଂ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରୋଡ୍ରିଗେଜ୍ ବୈଦେଶିକ ମନ୍ତ୍ରୀ ଭାବେ 2015 ଭାରତ ଆସିଥିବା ବେଳେ ଉପରାଷ୍ଟ୍ରପତି ଭାବେ 2019, 2023, 2024 ଓ 2025 ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ କାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି। ପ୍ରଥମ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ବିଷୟ ଉଲ୍ଲେଖ କରି କହିଛନ୍ତି, ଯୋଗ ଏବେ ସାରା ବିଶ୍ୱରେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରୁଛି। ଗୁଜରାଟର ଅହମ୍ମଦାବାଦରେ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ମଞ୍ଚ ବିଶ୍ୱର ଯୋଗ ଉତ୍ସାହୀମାନଙ୍କୁ ଏକତ୍ର କରିଛି। କାର୍ଯ୍ୟକ୍ରମର ଆୟୋଜକଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମେଘାଳୟର ଶିଲଂରେ ଆଜି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ। ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିର ଅଧିବେଶନରେ ଆଞ୍ଚଳିକ ବିକାଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବ୍ୟତୀତ ମୁଖ୍ୟମନ୍ତ୍ରୀ ସ୍ତରୀୟ କାର୍ଯ୍ୟବଳ ପକ୍ଷରୁ ହୋଇଥିବା ପ୍ରଗତି ଉପରେ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ବିଶେଷ ଭାବେ

ସନ୍ଧ୍ୟାରେ ଅଗରତାଲାରେ ପହଞ୍ଚିବେ। ଗସ୍ତକାଳରେ ଶ୍ରୀ ଶାହା ପୁଷ୍ପବନ୍ତ ପ୍ୟାଲେସ୍ ହୋଟେଲର ଶିଳାନ୍ୟାସ କରିବା ସହ ଲଙ୍କାମୁରାଠାରେ ସୀମା ସୁରକ୍ଷା ବଳର ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରିବେ। ଶ୍ରୀ ଶାହା ରାଜ୍ୟ ଏବଂ କେନ୍ଦ୍ରର ସୁରକ୍ଷା ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଶାହାଙ୍କ ଗସ୍ତ ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ସୁରକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ତଥା ବିଶ୍ୱର ସର୍ବପୁରାତନ ସହର ବାରାଣାସୀରେ ଆଜି ଏବଂ ଆସନ୍ତାକାଲି ବ୍ରିକ୍ସ ସାଂସ୍କୃତିକ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଚୀନ, ବ୍ରାଜିଲ, ଇଜିପ୍ଟ, ଇଥିଓପିଆ ଏବଂ ଇଣ୍ଡୋନେସିଆ ସମେତ 11 ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବେ। ବିଶ୍ୱର ପ୍ରମୁଖ ବରିଷ୍ଠ କୂଟନୀତିଜ୍ଞ, ନୀତି ନିର୍ଦ୍ଧାରକ ଏବଂ ସାଂସ୍କୃତିକ ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀ ଏକତ୍ର କରିବ। ସମ୍ମିଳନୀରେ କାଶୀର ବିଶ୍ୱପ୍ରସିଦ୍ଧ GI ଟ୍ୟାଗ୍ ଯୁକ୍ତ ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଶୀର୍ଷକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। 6 କଳାକାର ଏହି ପ୍ରଦର୍ଶନୀରେ ବାରାଣାସୀର ସମୃଦ୍ଧ ହସ୍ତକଳା ପରମ୍ପରାର ପ୍ରଦର୍ଶନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସେଠାକାର ସାଂସଦମାନଙ୍କୁ କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଆଉ କିଛି ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ହେବ। ଗତକାଲି ବୈଦେଶିକ ମନ୍ତ୍ରଣାଳୟ ଗୃହ କମିଟିର ବୈଠକରେ ସମ୍ପ୍ରତି ଭାରତ ଗସ୍ତ ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ କହିଛନ୍ତି ୱାଶିଂଟନ୍ ଏବଂ ନୂଆଦିଲ୍ଲୀ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ୱର ସର୍ବବୃହତ୍ ଏବଂ ସର୍ବପୁରାତନ ଗଣତନ୍ତ୍ର ମଧ୍ୟରେ ଅର୍ଥନୈତିକ ବୁଝାମଣା ଚଳଚଞ୍ଚଳ ହୋଇଛି, ଯେଉଁଥିରେ ଭାରତ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାର ସାବ୍ୟସ୍ତ ହେବ। ସେ କହିଛନ୍ତି ତାଙ୍କ ଭାରତ ଗସ୍ତ ସମୟରେ ସେ କ୍ୱାଡ୍ ରାଷ୍ଟ୍ର ସମୂହର ମନ୍ତ୍ରୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲେ। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଆଗାମୀ ଦିନରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗକୁ ଆହୁରି ବୃଦ୍ଧି କରିବା ଲାଗି ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ସୁରକ୍ଷିତ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା ଲାଗି 14 ଦେଶ ଏକ ନୂତନ ପଦକ୍ଷେପ ସ୍ୱରୂପ ପ୍ୟାକ୍ସ ସିଲିକା ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ସମ୍ପୃକ୍ତ 14 ଦେଶ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ଓ ନିଶ୍ଚିତ କରିବା ଲାଗି ସହଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଶ୍ରୀ ରୁବିଓ ୟୁକ୍ରେନ୍ ସଂଘର୍ଷ ସମ୍ପର୍କରେ କହିଛନ୍ତି ରୁଷ କିମ୍ବା ୟୁକ୍ରେନ୍ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ର ନେଇ ଭାରତର ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ମୋଦି ସରକାରଙ୍କ ଅନେକଗୁଡ଼ିଏ ଜନହିତକର ଯୋଜନା ଦେଶର ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିଛି। ବିଭିନ୍ନ କ୍ଷେତ୍ରରେ ସରକାରଙ୍କ 12 ବର୍ଷର ସଫଳତା ନେଇ ଆକାଶବାଣୀ ସମ୍ବାଦ ବିଭାଗ ସ୍ୱତନ୍ତ୍ର ଉପସ୍ଥାପନ ପ୍ରସ୍ତୁତ କରିଛି। ଆଜି ଆସନ୍ତୁ ଜାଣିବା ସରକାରଙ୍କ ପଦକ୍ଷେପ ଯୋଗୁଁ କିଭଳି ଭାବେ ବ୍ୟବସାୟରେ ସହଜତା ସମ୍ଭବ ହୋଇପାରିଛି। ଗତ 12 ବର୍ଷରେ ଅନେକଗୁଡ଼ିଏ ସମାବେଶୀ ସଂସ୍କାର ଫଳରେ ଦେଶରେ ବ୍ୟବସାୟ କରିବାର ସହଜତାରେ ବିକାଶ ଘଟିଛି। ଏହାଦ୍ୱାରା ନିବେଶକମାନଙ୍କ ବିଶ୍ୱାସ ଦୃଢ଼ ହୋଇଥିବା ବେଳେ ଉଦ୍ୟୋଗିତାର ବିକାଶ ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଯୋଗିତାମୂଳକ ବ୍ୟବସାୟିକ ଲକ୍ଷ୍ୟ ପୂରଣ ହୋଇପାରିଛି। 2016 ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଦେଶର ଉଦ୍ୟୋଗ ବିକାଶ ଏବଂ ନବସୃଜନକୁ ନୂତନ ଦିଗ ଦେବା ସହ ନିବେଶ ଆଧାରିତ ବିକାଶ ବୃଦ୍ଧି ପାଇଛି। 2016 ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 500 ଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା 2,23,000 ବୃଦ୍ଧି ପାଇଛି। ଆୟକର ବିଭାଗ ପକ୍ଷରୁ 2021 ମସିହାରେ ନୂଆ ଇ ଫାଇଲିଂ ପୋର୍ଟାଲ୍ ଖୋଲାଯାଇଛି। 2017 ଦ୍ରବ୍ୟ ଓ ସେବାକର GST ଆରମ୍ଭ ହେବା ସହ ଗତବର୍ଷ ସେପ୍ଟେମ୍ବର ମାସରେ ଏଥିରେ ଅନେକଗୁଡ଼ିଏ ପରିବର୍ତ୍ତନ କରାଯାଇ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ଅତିରିକ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ଅନ୍ୟପକ୍ଷରେ MSME ପଞ୍ଜୀକରଣକୁ ସହଜ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ୍ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା 831,000 MSME ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। 2016 ସରକାରୀ ଇ ମାର୍କେଟ୍ ପ୍ଲେସ୍ GeM ଆରମ୍ଭ ହେବା ଫଳରେ ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦିବ୍ୟାଙ୍ଗଜନଙ୍କୁ ସୁବିଧା ଉପଲବ୍ଧ କରାଯାଇପାରିଛି। ଦେଶରେ ବ୍ୟବସାୟ କରିବାର ସହଜତା ଢାଞ୍ଚା ମିଳିତ ଭାବେ ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନକୁ ସୁଦୃଢ଼ କରିପାରିଛି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚିବେ। ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝୀ କହିଛନ୍ତି ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ବୈଠକରେ ପୂର୍ବାଞ୍ଚଳ, ଦକ୍ଷିଣ ପୂର୍ବାଞ୍ଚଳ, ଉତ୍ତର ପୂର୍ବାଞ୍ଚଳ ଏବଂ ମେଟ୍ରୋ ରେଳର ମହାପ୍ରବନ୍ଧକମାନେ ଯୋଗଦେବେ। ଶ୍ରୀ ମାଝୀ କହିଛନ୍ତି ପଶ୍ଚିମବଙ୍ଗରେ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହ କେନ୍ଦ୍ର ରାଜ୍ୟ ସମ୍ପର୍କ ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯିବ। ବ୍ରିଟେନ୍ର ବୈଦେଶିକ

ରାଜ୍ୟଗୋଷ୍ଠୀ ବ୍ୟାପାର ସଚିବ ୟେଭେଟ୍ କୁପର ଗତକାଲି ଦୁଇଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀମତୀ କୁପର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ କୂଟନୈତିକ ବୁଝାମଣା ସକାରାତ୍ମକ ଦିଗରେ ଗତି କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ତେବେ ଚୂଡ଼ାନ୍ତ ବୁଝାମଣା ନେଇ ଅନିଶ୍ଚିତତା ଜାରି ରହିଥିବା ସେ କହିଛନ୍ତି। ହ୍ୱାଇଟ୍ ହାଉସ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ତେହେରାନ ସହ କୂଟନୈତିକ ବୁଝାମଣା ଦିଗରେ ଆଲୋଚନା ଭଲଭାବେ ଚାଲିଛି ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ସଫଳତା ମିଳିବା ଆଶା କରାଯାଉଛି। ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ 1-0 ଗୋଲ୍ରେ ଭୁଟାନକୁ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛି। ପାଞ୍ଚଥରର ଚମ୍ପିୟନ ଭାରତ ଆସନ୍ତା ଶନିବାର ଦିନ ଭାରତୀୟ ସମୟ ସନ୍ଧ୍ୟା 6:30 ବାଂଲାଦେଶ ବିପକ୍ଷରେ ଅବତୀର୍ଣ୍ଣ ହେବ ଏବଂ ଆଜିଠାରୁ ମଙ୍ଗୋଲିଆରେ ଆରମ୍ଭ ହେଉଥିବା ଉଲାନ୍ ବାଟର ଓପନ୍ ର୍ୟାଙ୍କିଂ ସିରିଜ୍ ପ୍ରତିଯୋଗିତାରେ ଭାରୋତ୍ତୋଳନରେ ଭାରତ ତା'ର ଅଭିଯାନ ଆରମ୍ଭ କରିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ।

ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀର ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ ଏଆଇଆର୍ ତାଛଡ଼ା ଆକାଶବାଣୀର ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି। ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହେ ନମସ୍ୟ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ଶଙ୍କର ମହାରଣା। ଉପସ୍ଥାପନାରେ ଅଛନ୍ତି ରଶ୍ମିତା ତଳାଇ।

ଶ୍ରୋତାବନ୍ଧୁ ନମସ୍କାର, ଚାଲନ୍ତୁ ପୁଣିଥରେ ସ୍ୱାଗତ କରୁଛି ଆପଣଙ୍କୁ ହେ ନମସ୍ତେ କାର୍ଯ୍ୟକ୍ରମକୁ, ଯେଉଁଠି ଆପଣ ଶୁଣନ୍ତି ଜଣଙ୍କ ଜୀବନୀ ତା ସହିତ ସଫଳତାର କାହାଣୀ।

ଆଜି ଏଭଳି ଜଣେ ମଣିଷଙ୍କୁ ଆମେ ଭେଟିଛୁ ଯାହାଙ୍କର ସଫଳ ଜୀବନ ଆମ ସାମ୍ନାରେ ଅଛି, ତା ସହିତ ଆଣିବାକୁ ଚାହୁଁଛୁ ଆପଣଙ୍କ ସାମ୍ନାକୁ, ଯିଏ ଗଞ୍ଜାମ ଜିଲ୍ଲାର ଐତିହାସିକ ସହର ବ୍ରହ୍ମପୁର ନିକଟବର୍ତ୍ତୀ ସିହଳା ଗ୍ରାମର ଜନ୍ମ 1956 ଜାନୁଆରୀ 20 ତାରିଖ। ନିଜ ଗ୍ରାମର ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ, ପରେ ପରେ ଜାତୀୟ ବିଦ୍ୟାଳୟରେ ପାଠପଢ଼ା, ପରେ ପରେ ପାସ୍ କରନ୍ତି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ପାରଳା ଖେମୁଣ୍ଡିରୁ, ଆଇଏସ୍ସି ପରେ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟରୁ ଏମ୍ବିବିଏସ୍ କରନ୍ତି। ଜନସାଧାରଣଙ୍କ ସେବାରେ ନିୟୋଜିତ ପାଇଁ ଓଡ଼ିଶାର ବିଭିନ୍ନ ଚିକିତ୍ସାଳୟରେ ସଫଳତାର ସହ ସେବା କରନ୍ତି ଓ ସୁନାମ ଅର୍ଜନ କରନ୍ତି। ଜାନୁଆରୀ 2018 ସରକାରୀ ବୃତ୍ତିରୁ ଅବସର ଗ୍ରହଣ କଲାପରେ ଲୋକପ୍ରିୟତାକୁ ଆଧାର କରି ବ୍ରହ୍ମପୁର ଉତ୍କଳ ଆଶ୍ରମ ସ୍ଥିତ ନିଜର ଗୋଟିଏ ହସ୍ପିଟାଲ ଖୋଲନ୍ତି। ତା ସହ ସେ ସବୁବେଳେ ଭାବିଛନ୍ତି ସେବା ନିଜର ଭଲ ପାଇବା, ସେବାକୁ ନିଜର ବୃତ୍ତି କରିଛନ୍ତି।

0: ସାର୍ କୁହନ୍ତି, ବୟସ ମାତ୍ର ଗୋଟିଏ ସଂଖ୍ୟା, ତ ଆମେ କହିବୁ ଆପଣଙ୍କର ବୟସ ବଢ଼ିଥିଲେ ମଧ୍ୟ ଆପଣଙ୍କର ଯେଉଁ କାମ କରିବାର ଇଚ୍ଛା ଶକ୍ତି କୁହନ୍ତୁ, ସେବା କରିବାର ଯେଉଁ ଭଲ ପାଇବା କୁହନ୍ତୁ, ଆପଣ ଏବେ ମଧ୍ୟ ଖୁବ୍ ସକ୍ରିୟ ଅଛନ୍ତି। ଆଉ ଆମେ ଆଶା କରିବୁ, ଭଗବାନ କରନ୍ତୁ, ଆପଣ ଆଗାମୀ ଜୀବନ ହେଉ, ଭବିଷ୍ୟତ ଜୀବନ ହେଉ, ଆପଣ ଏଭଳି ସେବା କରି ଚାଲନ୍ତୁ, ଭଲ ପାଇ ଚାଲନ୍ତୁ ମଣିଷଙ୍କୁ। ଆଚ୍ଛା, ଆଉ ଗୋଟେ କଥା ଜାଣିବାକୁ ଚାହିଁବୁ, ଆପଣଙ୍କର ଯେଉଁ ପିଲାବେଳର ଜୀବନଟା କେମିତି କଟିଥିଲା?
1: ପିଲାବେଳର ଜୀବନଟା ଖୁବ୍ ସୁନ୍ଦର ଏବଂ ଖୁସିରେ କଟିଥିଲା। ଜଣେ ନିମ୍ନ ମଧ୍ୟବିତ୍ତ ପରିବାର, ଚାଷୀ ପରିବାରରେ ମୁଁ ଜନ୍ମଗ୍ରହଣ କରିଥିଲି, ବ୍ରହ୍ମପୁର ଉପକଣ୍ଠସ୍ଥ ଶିଳା ଗ୍ରାମରେ। ଏଠିକାର ଯେଉଁ ପରିବେଶ, ଏ ଯେଉଁ ଏବେ ବସୁଦେବ କୁଟୁମ୍ବକମ୍ କହୁଛନ୍ତି, ସେ ଗାଁଟା ସାରା ସମସ୍ତେ ଗୋଟେ ପରିବାର ପରି ଚଳୁଥିଲେ। ସେଇଠି ଆମର ସମସ୍ତଙ୍କର, ସବୁ ଗୁରୁଜନଙ୍କ ଭୟ ଥିଲା। ଆଉ ଆମର ଗାଁରେ ଗୋଟେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିଲା, ଗୋଟେ ମଧ୍ୟମିକ ବିଦ୍ୟାଳୟ ଥିଲା, ବିଭିନ୍ନ ଖେଳ ଖେଳିବା ପାଇଁ ପ୍ରଚୁର ସୁଯୋଗ ବି ଥିଲା। ପାହାଡ଼ ତଳେ ଗୋଟେ ପ୍ରକୃତିର ସବୁଜିମା ଭିତରେ ଆମେ ବହୁତ ଖୁସିରେ ଚଳୁଥିଲୁ।
0: ମାନେ ଆଗେ ଆମେ କ'ଣ କରୁଥିଲେ, ଗୋଟେ ଜଏଣ୍ଟ ଫ୍ୟାମିଲି ଥିଲା, ସମସ୍ତଙ୍କ ଭିତରେ କଥାବାର୍ତ୍ତା କରୁଥିଲେ, କିନ୍ତୁ ଧୀରେ ଧୀରେ ସୋସିଆଲ ମିଡ଼ିଆ କିମ୍ବା କୁହନ୍ତୁ ଫୋନ୍ର ଯୁଗ କୁହନ୍ତୁ, ଆଉ ଆମେ ଲୋକଙ୍କ ସହ କଥା ହେବା ପାଇଁ ଦୁଇପଦ ଆମ ପାଖରେ ସମୟ ନାହିଁ ବା ଆମର ଇଚ୍ଛା ମଧ୍ୟ ନାହିଁ। କିନ୍ତୁ ଗତ ପୂର୍ବ ବା ପୂର୍ବ କଥା କିଛି ଅଲଗା ଥିଲା, ତ ନିହାତି ଭାବେ କହିବୁ ଆପଣଙ୍କର ସେ ଶୈଶବ ଜୀବନ ଆପଣଙ୍କୁ ଖୁବ୍ ଭଲ ପାଇଛି ବା ଭଲ ପାଇବା ଦେଇଛି।
1: ଗୋଟେ ଅତି ଉପାଦେୟ ବିଷୟରେ ଆପଣ ଆଲୋଚନା ଟାଣିଛନ୍ତି, ଯାହା କହିଲେ ସେଟା ଠିକ୍ କଥା। ଇଏ କମ୍ପ୍ୟୁଟର ଯୁଗ ବା ଇଏ ଯେଉଁ ମୋବାଇଲ ସୋସିଆଲ ମିଡ଼ିଆ ନୁହଁ, ଇଏ ଆମର ମାନସିକତା। ଆମର ଗୋଟେ ସୁସ୍ଥ ମାନସିକତା ନହେଲେ ହେବ। ମୁଁ ଯେଉଁ ପରିବାରରେ ଥିଲି, ମୋର ବାପା, ବଡ଼ ବାପା ଏବଂ କକା, ଯିଏ ସାନ ବାପା କହୁଛୁ, ତିନି ଫ୍ୟାମିଲିର ଆମର 36-18 ପିଲା ଥିଲେ। ସିଏ ତିନି ଜଣ କପଲ, 6 ଜଣ, 18-6-24, ତା ବାଦେ ଜେଜେବାପା ଚାଲିଥିଲେ କି ଜେଜେମା ଥିଲେ, 25 ଜଣଙ୍କୁ ନେଇକି ଆମର ପରିବାର ଚାଲିଥିଲା। ସେଇଠି କେବେ କିଏ କାହାର କ'ଣ ପ୍ରୋବ୍ଲେମ୍ ହେଲା, କ'ଣ ହେଲା, କାମ ବନ୍ଦ ହେଇଗଲା, ସେ ନଥିଲା। ଅତି ସୁନ୍ଦର ଭାବରେ ଚଳୁଥିଲୁ, ସମସ୍ତେ ସମସ୍ତଙ୍କୁ ପରସ୍ପରକୁ ଭଲ ପାଉଥିଲୁ। ଯେତେବେଳେ ଛୁଟି ହେଉଥିଲା ଆମେ 3ଟି ଅଜାଗର ବୁଲୁଥିଲୁ ଭାଗଗୁଡ଼ିରେ। ତ ସେ ପରିସ୍ଥିତି ବର୍ତ୍ତମାନ ନାହିଁ।
0: ସମ୍ପର୍କ
1: କହିଲା ବେଳେ ସମ୍ପର୍କ ବହୁତ ନିବିଡ଼ ଥିଲା, ବହୁତ ଗଭୀର ଥିଲା। ପରସ୍ପର ପ୍ରତି ଖାଲି ସମ୍ପର୍କ ତ ନାହିଁ, ଭକ୍ତି, ସମ୍ମାନ ଏବଂ ବଡ଼ମାନଙ୍କର ଆଶୀର୍ବାଦ ବି ଥିଲା। ସେମାନେ ଗୋଟିଏ ମୋର ପିଲା, ତା ପିଲା, ସେମିତି କିଛି ଭେଦଭାବ ନଥିଲା। ତ ସେହି ପରିବାର ବର୍ତ୍ତମାନ ଖୋଜିଲେ ବି ଆଉ ସେ ପରିବାର, ସେ ସ୍ନେହ, ସେ ସମ୍ପର୍କ ମିଳିବାଟା ବହୁତ କଷ୍ଟ ହେଇଯାଉଛି।
0: ଆଚ୍ଛା, ଯେଉଁ ଡାକ୍ତର ହେବାର ପ୍ରେରଣାଟା କେଉଁଠୁ ପାଇଲେ?
1: ତ ମୁଁ ଏବେ ପଚାରୁଛି, ମୁଁ ବର୍ତ୍ତମାନ ଗୋଟେ ଯାଇଥିଲି ମୁଖ୍ୟ ଅତିଥି ହିସାବରେ ଗୋଟେ ସ୍କୁଲକୁ, କଲେଜକୁ, ସେଠି ପିଲାମାନଙ୍କୁ କହିଲେ କି ମୁଁ କ'ଣ ହେବି, କିଏ କ'ଣ କହିଲା, କିନ୍ତୁ ମୋର ଗୋଟିଏ କଥା, ମୋର ପ୍ରଥମରୁ ଏ ଡାକ୍ତର ହେବି, ଇଞ୍ଜିନିୟର ହେବି, ସେଇଟା ନଥିଲା। ମୁଁ ଗୋଟେ ଭଲ ପିଲା ହେବି, ଗୋଟେ ଭଲ ମଣିଷ ହେବି, ଗୋଟେ ମଣିଷ ହେଇକି ଜନ୍ମ ହେଇଛି, ଗୋଟେ ମଣିଷ ପରି ବ୍ୟବହାର କରିବି, ମଣିଷ ହେବି। ତେଣୁକରି ମୁଁ ବର୍ତ୍ତମାନ ଏବେ ବି କହୁଛି ସମସ୍ତଙ୍କୁ, ତୁମେ ଯାହା ହୁଅ କିନ୍ତୁ ପ୍ରଥମେ ଗୋଟେ ଭଲ ମଣିଷ ହୁଅ। କାରଣ ଯେତେ ଉଚ୍ଚ ପଦବୀରେ ଥିଲେ ବି ଯଦି ଭଲ ମଣିଷଟେ ହେଇପାରିଲେନି, ସଂସ୍କାର ନ ରହିଲା, ତାହେଲେ ତା'ର କିଛି ମାନେ ନାହିଁ। ଆଉ ଆପଣ ଯେଉଁ କହିଲେ ଡାକ୍ତରୀ କଥା, ସେମିତି ନାହିଁ। ମୁଁ ଯେତେବେଳେ ଇଣ୍ଟରମିଡ଼ିଏଟ୍ ପାସ୍ କଲି, ମୁଁ ବିଭିନ୍ନ ଜାଗାରେ ଦେଲି, ଆପଣଙ୍କର ମୁଁ ପାଇଥିଲି ଏକାଥରକେ 4ଟି ସଂସ୍ଥାରୁ, କୃଷି ମହାବିଦ୍ୟାଳୟ OUET, ବୁର୍ଲା ଇଞ୍ଜିନିୟରିଂ କଲେଜ, ମେରାଇନ୍ ଇଞ୍ଜିନିୟରିଂ, ଏଣ୍ଡ ଶେଷରେ ପାଇଲି ମେଡ଼ିକାଲ କଲେଜ ମେରାଇନ୍ ଇଞ୍ଜିନିୟରିଂ କୋଲକାତାରେ। ମୁଁ ସିଲେକ୍ଟ ହେଇକି ଆସିଲା ପରେ ଘରକୁ ଆସିଲା ବେଳେ ଦେଖିଲି ଯେ ମୁଁ ମେଡ଼ିକାଲ ସିଟ୍ ପାଇଯାଇଛି। ଏବଂ ସେତେବେଳେ ସମସ୍ତଙ୍କର ତୁଣ୍ଡରେ ଗୋଟିଏ କଥା, ତୁ ସବୁକିଛି ଛାଡ଼େ, ଡାକ୍ତର ହେ, ମେରାଇନ୍ ଇଞ୍ଜିନିୟରିଂରେ ଗୋଟେ ନିଶ୍ଚିତ ଭାବେ ବିଳାସ ବ୍ୟସନ ମାନେ ବହୁଳ ପ୍ରାଚୁର୍ଯ୍ୟ ଅଛି, କିନ୍ତୁ ଡାକ୍ତର ସେବାରେ ଯେଉଁ ଡାକ୍ତରୀ ପ୍ରଫେସନରେ ଯେଉଁ ମାଧୁର୍ଯ୍ୟ ଅଛି, ଯେଉଁ ସେବା କରିବାର ଗୋଟେ ସମର୍ପଣ ମନୋଭାବ ଅଛି, ସେଇଟାର ନିଶ୍ଚିତ ଭାବେ ଅଭାବ। ତେଣୁକରି ସମସ୍ତଙ୍କର ଉପଦେଶକୁ ମାନି ମୁଁ ଭେଷଜ ମହାବିଦ୍ୟାଳୟରେ ଜଏନ୍ କଲି।
0: ଆଚ୍ଛା, ଆଉ ଗୋଟେ କଥା ଜାଣିବାକୁ ଚାହିଁବୁ, ଯେତେବେଳେ ଆପଣ ଡାକ୍ତରୀ ପଢ଼ାକୁ ଚୟନ କଲେ, ସେତେବେଳେ କିଛି କିଛି ଅସୁବିଧା ଆସିଥିଲା କି?
1: ମୋର ବିଶେଷ କିଛି ଅସୁବିଧା ହେଇନି। ମୁଁ 7ମ କ୍ଲାସ୍ ବେଳେ ଷ୍ଟାଇପେଣ୍ଡ ବି ପାଉଥିଲି, ତାପରେ ଡାକ୍ତରୀ ଲୋନ୍ ବି ନେଇଥିଲି। ଯଦି ଯେଉଁ ମଧ୍ୟବିତ୍ତ ପରିବାର ଆମର ସବୁଯାକ, ସେତେବେଳେ ମୋର ଯେଉଁ ଥିଲା ରେଙ୍କରେ, ସେଥିରେ ମୁଁ ଗଭର୍ଣ୍ଣମେଣ୍ଟ କଲେଜରେ ପାଇଗଲି, ଏବଂ ସୌଭାଗ୍ୟବଶତଃ ମୁଁ ମୋ ସହରରେ, ବ୍ରହ୍ମପୁର ସହରରେ ପାଇଗଲି। ତେଣୁକରି ମୋ ପାଇଁ ବିଶେଷ ସମସ୍ୟା ହେଇନଥିଲା। ଫିର୍ ବି ମୁଁ ହଷ୍ଟେଲରେ ରହିକି ପାଠ ପଢ଼ୁଥିଲି ଏବଂ ଷ୍ଟଡି ଲୋନ୍ ବି ଆଣିଥିଲି। ଏବଂ ସେତେବେଳେ ଏଇ ଯେଉଁ ଗୁଗୁଲ୍ ଫୁଗୁଲ୍ ଖୋଜିବା ଏତେ ଖର୍ଚ୍ଚ ବ୍ୟୟ

0: ମେଡ଼ିକାଲ କଲେଜ ବୁଝିବା ପାଇଁ ମୁଁ ନିଜ ଉପରକୁ ଦାୟିତ୍ୱ ବି ନେଉଥିଲି।
1: ବହୁତ ବଢ଼ିଆ କଥା, ନିହାତି ଭାବେ ଆପଣଙ୍କର କଥାକୁ ଶୁଣିକି ଆମକୁ ବହୁତ ଭଲ ଲାଗୁଛି। ଆପଣଙ୍କର କାମ କରିବାର ଉର୍ଜା କୁହନ୍ତୁ, ସେ ସବୁ ଆମକୁ ଆହୁରି ସକ୍ରିୟ କରିଦେଉଛି। ଆଉ ଗୋଟେ କଥା ଜାଣିବାକୁ ଚାହିଁବୁ, ଆପଣଙ୍କ ଜୀବନରେ କେବଳ ଆଉ ଅଲଗା କ'ଣ କ'ଣ ସବୁ ଇଚ୍ଛା ଥିଲା, ରୁଚି ଥିଲା?
0: ରୁଚି ତ ଅନେକ ଥିଲା ପିଲାଟି ଦିନରୁ। ମୁଁ ଯେତେବେଳେ ଅତି ଛୋଟ ସ୍କୁଲରେ ପଢ଼ୁଥିଲି, ସ୍କୁଲ ପଢ଼ିବାଠୁ ମୋର ଗାଁର ଉନ୍ନତି କରିବା, ପୋଖରୀ କରିବା, ରାସ୍ତାର ଗୋଟେ ସଫା କରିବା, ସାଙ୍ଗସାଥିଙ୍କୁ ନେଇ କରିବା, ଆଉ ଆମର ପକେଟ୍ ଖର୍ଚ୍ଚରୁ କିଛି ଖର୍ଚ୍ଚ କରି କରିବା, ସେସବୁ ଉଦ୍ଦେଶ୍ୟ ଥିଲା। ଏବଂ ମୋର ପୁରାଣ ଧର୍ମ ପ୍ରତି ଗୋଟେ ଦୁର୍ବଳତା ଥିଲା, ଏବଂ ସାହିତ୍ୟ ପ୍ରତି ଗୋଟେ ଅନୁରାଗ ଥିଲା କବିତା ସାହିତ୍ୟ ଗୁଡ଼ା ପଢ଼ିବା ପାଇଁ। ଏବଂ ପ୍ରତିଦିନ ମୁଁ ଯେଉଁ ସେତେବେଳେ କଳିଙ୍ଗ ପ୍ରଧାନତଃ ଏସବୁ ଯେଉଁ ପ୍ରତିଦିନ 8-10 ଖବରକାଗଜ ପଢ଼େ, ଖବର ଜାଣିବାରେ ମୋର ଗୋଟେ ଥିଲା। ଏବଂ ତା ସହିତ ଅଭିନୟ କରିବା ଏବଂ ବିଭିନ୍ନ ଆମର ଯେଉଁ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେବାର ଗୋଟେ ମୋ ପାଇଁ ସ୍ପୃହା ଥିଲା। ମୁଁ ତ କଣ୍ଠଶିଳ୍ପୀ ନୁହଁ, ଗାଇବିନି, ତ ଆବୃତ୍ତି କରିବାକୁ ହେଲେ ମୁଁ ଗୋଟେ ଗୀତ ଆବୃତ୍ତି କରିବି। ତ ହୃଦୟର ପରିଭାଷା, ଭାବିଥିଲି ମୁଁ ଗଢ଼ିବି ବୋଲି ସୁନାର ସଂସାର ଗୋଟେ, ସଂସ୍କାର ବିନା ସଂସାର କଥା ବୁଝି ମୁଁ ପାରୁନି ମୋଟେ। ଆଶା କମଉଛି, ଆଶଙ୍କା ବଢ଼ୁଛି, ଗୁହାରୀ ଶୁଣିବ କିଏ, ଭରସା କରିବି ଯାହାକୁ ଭାବୁଛି, ନିରାଶ କରୁଛି ସିଏ। ସଂସାର ସାରା ବୁଲି ମୁଁ ଖୋଜୁଛି ଶାନ୍ତି କୁଟୀରଟିଏ, ସାରା ଦୁନିଆରେ ଚାରିଆଡ଼େ ଖାଲି ଅଶାନ୍ତର ଝଡ଼ ବହେ। ଜ୍ୱଳନ୍ତା ପିଣ୍ଡୁଳା ସମ ବିଶ୍ୱତାପ, ମାତ୍ରା ବଢ଼ି ବଢ଼ି ଯାଏ, ବଢ଼ି ବଢ଼ି ଯାଏ ଅବିଶ୍ୱାସ ନୀତି, ବିଶ୍ୱାସ କମିଯାଏ। ପାଲଟି ଯାଆନ୍ତା ଧରଣୀ ସ୍ୱର୍ଗ ପ୍ରୀତିଶାନ୍ତିକୁ ନେଇ, ପାଲଟି ଯାଉଛି ନରକ ସିଏ ତ ଅଧର୍ମର ରାସ୍ତା ଦେଇ। କେମିତି ହୁଅନ୍ତା ଫୁଟନ୍ତା ଯଦି ଧରାବକ୍ଷେ ପାରିଜାତ, ଧରଣୀ ବକ୍ଷରେ ବହି ଯାଇଥାନ୍ତା ଅମୃତ ଧାରାର ସ୍ରୋତ, ମାନବ ପ୍ରେମରେ ବାଧି ହୋଇଥାନ୍ତେ ସାରା ଏ ଜଗତ ଜନ, ବାନ୍ଧି ହୋଇଥାନ୍ତେ ସାରା ଏ ଜଗତ ଜନ, ଅହିଂସା ବିରତି ଶାନ୍ତି ମୈତ୍ରୀର ହୋଇଥାନ୍ତା ଜୟଗାନ। କିଛି ଆଣି ନାହିଁ, କିଛି ନେବ ନାହିଁ, ଗଲାବେଳେ ନଡ଼ାଧମ, ତଥାପି କାହିଁକି ଲୋଭର ଭେଳିକି, ଲୋଭର ଭେଳିକି ଗୋଡ଼ା ଅଛି ଜମସମ। ମୋର ମୋର ବୋଲି ରଡ଼ି ଛାଡ଼ୁଅଛି ମୋ ରଥ କେହି ନାହିଁ, କେନୁହେଁ କାହାର ମିଥ୍ୟା ଅନାଚାର ପାପକୁ ନେବା ମୁଣ୍ଡାଇ। ବେଳ ଥାଉ ମନ ବୁଝୁତ ଅନ୍ତତଃ ଶାଶ୍ୱତ କୁମର କଥା, ସତ୍କର୍ମ କରି ସତ୍ପଥେ କଲେ ଦୂର ହେବ ସବୁ ବ୍ୟଥା। ନୀତିଦିନ ଯେବେ ଶୁଭାରମ୍ଭ ହେବ ଶୁଭ ଚିନ୍ତା ଟିକେ ରଖି, ସାରା ଦିବସର ପ୍ରତିଟି ମୁହୂର୍ତ୍ତ ସତ୍କର୍ମେ ଦେବା ସାରି, ଜଣେ ଜଣେ କରି ସଭିଏ ଯେବେ ହୋଇବେ ଶୁଭଚିନ୍ତକ, ସର୍ବଶୁଭ ହେବ, ଧରା ସ୍ୱର୍ଗ ହେବ, ରହିବ ନାହିଁ କଣ୍ଟକ। ସର୍ବମୟକର୍ତ୍ତା ସର୍ବଦା ଗଢ଼ିଛି ସୃଷ୍ଟିକୁ ନଜର ରଖି, ଅମୃତଧାରା ନିଶ୍ଚୟ ବହିବ ସର୍ବେ ରହିବେ ସୁଖୀ। ଏହି ମୋ କଳ୍ପନା, ଏହି ମୋ ସ୍ୱପ୍ନ, ହୋଇବ କି ସତ ଦିନେ, ମୁଖରିତ ହେବ ସାରା ବିଶ୍ୱଟା ଧର୍ମର ଜୟଗାନେ।
1: ବହୁତ ସୁନ୍ଦର, ବହୁତ ଚମତ୍କାର। ଆପଣଙ୍କର ହୃଦୟର ପରିଭାଷା ସମସ୍ତଙ୍କ ହୃଦୟକୁ ଛୁଁ, ଏଇ ଆଶା କରିବୁ। ବହୁତ ବହୁତ ଧନ୍ୟବାଦ। ଆଚ୍ଛା, ଆଉ ଗୋଟେ କଥା କହିବେ, ଆପଣଙ୍କ ଜୀବନରେ ତ ବହୁତ କିଛି ଘଟଣା ଘଟିଥିବ ସାରା ଜୀବନରେ, ତ ସବୁଠୁ ଆପଣଙ୍କର ସ୍ମରଣୀୟ ଘଟଣାଟା କେଉଁଟା, ଯେଉଁଟା ଆପଣ ଏବେ ପର୍ଯ୍ୟନ୍ତ ସବୁବେଳେ ଖୁସି ହୁଅନ୍ତି, ମନେ ପକାନ୍ତି? ବେଳେବେଳେ କେଉଁ ଘଟଣା ଥିବ ଆପଣଙ୍କୁ ବହୁତ ଦୁଃଖ ବି ଦେଉଥିବ, ସେ ଜୀବନ ମାନେ ସେଇ ଦିନଟା ମୋ ପାଇଁ ବହୁତ ଦୁଃଖୀ ଥିଲା, ତ ସେମିତି କିଛି ସ୍ମରଣୀୟ ଘଟଣା ଅଛି?
0: ସେମିତି ତ ବହୁତ ସ୍ମରଣୀୟ ଘଟଣା ଅଛି, ଯେତେବେଳେ ମୁଁ ମେଡ଼ିକାଲ ପାଇଲି କି ଏମିତି କୁହନ୍ତୁ, କିନ୍ତୁ ମୁଁ ଗୋଟେ ଛୋଟିଆ କଥା କହିବି, ମୋତେ ସେଇଟା ବହୁତ ସ୍ମରଣୀୟ ରହେ। ମୁଁ ଯେତେବେଳେ ଜାତୀୟ ବିଦ୍ୟାଳୟ ଡୁରାରେ ପଢ଼ୁଥିଲି, ଡୁରାଠୁ ଶିହଳା ପ୍ରାୟ ଆପଣଙ୍କର ମନେ କରନ୍ତୁ 20 କିଲୋମିଟର ହେବ। ସେତେବେଳେ ଅତି କମ୍ ବସ୍ ଥିଲା, ବସ୍ରେ ମୁଁ ଅଜାଗରେ ପଢ଼ୁଥିଲି, ରହି ପଢ଼ୁଥିଲି, ବାହାରିଲି କ'ଣ ଗାଁରେ ପହଞ୍ଚିବି, ବସ୍ ମିଳିଲାନି, ଏତେ ଗହଳି, ଚାଲି ଚାଲି ଚାଲି ଚାଲି ମୁଁ କନିସି ପର୍ଯ୍ୟନ୍ତ ଆସିଗଲି, ମାନେ 17 କିଲୋମିଟର ଅତିକ୍ରମ କଲି ସେତେବେଳେ 13 ବର୍ଷର ପିଲାଟେ। ସେତେବେଳେ କନିସିରେ କିଛି ନଥିଲା, କେବଳ ଗୋଟେ ହୋଟେଲ ଥିଲା ଯେଉଁଠିକି ପାଉରୁଟି ଫାଉରୁଟି ମିଳେ। ରାତି ହେଇଗଲା, ମୁଁ ସେଇଠି ଗୋଟେ ବେଞ୍ଚ ଉପରେ ସେ ପାଉରୁଟି ହେଇଥିଲା ଶୋଇପଡ଼ିଲି, କିନ୍ତୁ ହଠାତ୍ ଦେଖିଲା ବେଳେ 9:30 ବେଳେ 2 ଜଣ ଲୋକ ଆସିଲେ, ଆସିଲେ କହିଲେ ଆମ ସାହୁକାର ଏଇଠି ଅଛନ୍ତି, ସାହୁକାର ପିଲା ଆସନ୍ତି, ମାନେ ସେତେବେଳେ ଏଇଟା ଏଇରକମ କହନ୍ତି। ଘଟଣା କ'ଣ ନା, ତା ଆପଣଙ୍କ ବାପା ପଠାଇଛନ୍ତି ଆମକୁ ନେବା ପାଇଁ, ମାନେ ମୋର ଆଖିରୁ ଲୋ ବାହାରି ପଡ଼ିଲି, କେତେ ସେମାନେ କେଉଁଠୁ ଗୋଟେ ଖବର ପାଇଲେ, ରାସ୍ତାରେ କିଏ ଦେଖିକି ଯାଇଛି ବୋଧେ କହିଛି ମୋ ବାବାଙ୍କୁ, ସେ ପଠାଇଛନ୍ତି। ସେତେବେଳେ କାଦୁଅ ଇଏ ଅନ୍ଧାର, ସେ ମୋତେ କାନ୍ଧରେ ବସେଇକିରି ସେମାନେ ନେଇଛନ୍ତି। ତ ସେମାନଙ୍କର ଯେଉଁ ଭାବଟା ସାହୁକାରଙ୍କ ପୁଅ ପ୍ରତି, ମାନେ ସେ ସେବା କରିବାର, ଏବଂ ବାପାର ତ ପୁଅ ପ୍ରତି ଗୋଟେ
1: ଭଲ ପାଇବା,
0: ମନେ ପଡ଼ିଲା ବେଳେ ସେଟା ରୋମାଞ୍ଚକର ଲାଗେ, ଏବଂ ମୁଁ ନିରାପଦରେ ଘରେ ପହଞ୍ଚିଥିଲି।
1: ତ ଆଉ ଗୋଟେ କଥା କହିବେ, ରୋଗୀମାନଙ୍କର ସହ ସମ୍ପର୍କ ଆପଣଙ୍କର କେମିତି?
0: ମୁଁ ତ ରୋଗୀମାନଙ୍କୁ ରୋଗୀ ବୋଲି କୁହେନି, ରୋଗୀମାନେ ଯେତେବେଳେ ରୋଗୀଟି ଆସନ୍ତି, ସେ ସାର୍ ଭଲ ହେଇଯିବ, ସାର୍ ଟିକେ ଭଲକି ଦେଖିବେ, ମୁଁ କେବଳ ଏତିକି କହେ ତାଙ୍କ ଲୋକଙ୍କୁ କି ତାଙ୍କୁ, ଯେ ମୁଁ ଯଦି ମୋର ପୁଅ କି ମୋ ଭଉଣୀ କି ମୋ ଝିଅ କି ମୋ ମା କି ମୋ ସ୍ତ୍ରୀ ଦେଖିଥାନ୍ତି, ମୁଁ ତାକୁ ନେଇକରି ମୁଁ ଦେଖିବି। ରୋଗୀ ହିସାବରେ ଦେଖିଲେ ମୁଁ ସଫଳ ହେବାର ଆଶା କମ୍, ଆଶଙ୍କା ବେଶୀ, ତେଣୁ ମୁଁ ଯିଏ ଆସିଲା ମୋର ଅତି ମୋ ପାଇଁ ମୁଁ ଯାହା କରିଥାନ୍ତି କି ମୋ ଝିଅ ପାଇଁ ପୁଅ ପାଇଁ ଯାହା କରିଥାନ୍ତି, ମୁଁ ସେତିକି କରିବା ପାଇଁ ଚେଷ୍ଟା କରେ, ଏବଂ ତାଙ୍କୁ ବୁଝେଇ ଦିଏ କେଉଁ ରୋଗୀଟା କେଉଁଟା। ବେଳେବେଳେ ଲୋକ ଅତି ଅଧିକ ଆଶା କରିକି ଆସନ୍ତି, ଯେଉଁଠି କିଛି କରିବାକୁ ନଥିବ, ଭଗବାନଙ୍କ ପ୍ରତି ଆଶା ଛାଡ଼ିଦେବା, କାହିଁକିନା ଗୋଟେ ରୋଗୀ ଯେତେବେଳେ ଭଲ ହେଇଯାଏ ସିଏ ତା ଲୋକ ନାଇଁ ତୁ ଯାହା ହଉ ଯେଉଁଠି ଗଲେ ସାର୍ ଭଲ କରିଦେବେ, ସେମିତି ନେଇକି ମୋ ପାଖକୁ କ୍ୟାନ୍ସର୍ର ଅତି ଅଗ୍ରଗତି ଇଏ ସମୟରେ ମଧ୍ୟ ଆସି ପହଞ୍ଚନ୍ତି। ମୁଁ ତାଙ୍କୁ ନାଇଁ ଏ ପ୍ରକାର ନାହିଁ, ମୁଁ ଭଗବାନ ନୁହଁ, ମୁଁ ବି ବହୁତ ଔଷଧ ଖାଉଛି, ମୋର ବି ଦିନେ କ୍ଷୟ ହେବ, ତେଣୁକରି ବ୍ୟସ୍ତ ହେଉନି, ଭଗବାନଙ୍କୁ ସମର୍ପଣ କର। ତେଣୁ ଏଇ ପ୍ରକାର ମନୋଭାବ ନେଇକି ମୁଁ ରୋଗୀକୁ ରୋଗୀ ହିସାବରେ ନିଏନି, ମୋର ଗୋଟେ ମୋର ଫ୍ୟାମିଲି ମେମ୍ବର କି ମୋର ଗୋଟେ ମଣିଷ ହିସାବରେ ନିଏ, ମଣିଷ ପରିବାରର ଗୋଟେ ଲୋକ ହିସାବରେ ନିଏ।
1: ବହୁତ ସୁନ୍ଦର କଥାଟି କହିଲେ ଯେ ରୋଗୀଙ୍କୁ ଆପଣ ନିଜ ପରିବାରର ସଦସ୍ୟ ବୋଲି ଭାବନ୍ତି, ତ ନିହାତି ଭାବେ ଏଭଳି ଯଦି ସବୁ ଡାକ୍ତର ହୁଅନ୍ତେ ତ ଆମେ ନିହାତି ଗୋଟେ ଡାକ୍ତରଙ୍କୁ ଭଗବାନଙ୍କର ରୂପ ଦେଉ, ତ ଏଭଳି ଯଦି ଡାକ୍ତର ହେବେ ସମସ୍ତେ ସବୁ ରୋଗୀ ଆକୁଣ୍ଠାରେ ଭଲ ହୋଇଯିବେ। ତ ୟାପରେ ଜାଣିବାକୁ ଚାହିଁବୁ ଆପଣଙ୍କୁ ଯେଉଁ କାମର ଚାପକୁ କେମିତି ସମ୍ଭାଳନ୍ତି, ବହୁତ ପ୍ରେସର ରହୁଥିବ, କେମିତି ସମ୍ଭାଳନ୍ତି?
0: ଅନେକ ପ୍ରେସର ପଡ଼ୁଛି, ଖାଲି ତ ପ୍ରଫେସନାଲ ନୁହଁ, ଅଣବୃତ୍ତିଗତ, ପାରିବାରିକ ଆଉ ଆମର ସାମାଜିକ। ଏବଂ ଆପଣଙ୍କର ଗୋଚରାର୍ଥ ଜଣାଇ ଦେଉଛି, ମୁଁ ବର୍ତ୍ତମାନ ସୁଦ୍ଧା 5-6 ସଂସ୍ଥାର ସଭାପତି ସମ୍ପାଦକ ରହିଛି, ଏବଂ ତା'ର ବି କାର୍ଯ୍ୟ କେମିତି ସୁଚାରୁରୂପେ ପରିଚାଳନା ହେବ, ରେଶମ ସହରରେ ବହୁତ କାର୍ଯ୍ୟକ୍ରମ ଆମେ କରୁଛୁ, ସେସବୁକୁ ମୁଁ ଗ୍ରହଣ କରେ ଅତି ଖୁସିର ସହିତ। ଚାପ ବୋଲି ଭାବିଲେ ଚାପ, କାହିଁକି ବର୍ତ୍ତମାନ ମୁଁ ଯଦି ଗୋଟେ ଆଜି ଆସିଛି ବର୍ତ୍ତମାନ ରେଡ଼ିଓ ଷ୍ଟେସନ, ମୁଁ ଏଇଠି ରହିକରି ଅନ୍ୟ କଥାକୁ ମୋର ଏମିତି ହେଇଥାନ୍ତା, ମୋର ପେସେଣ୍ଟ ଆସିଥାନ୍ତା, ସେଇଠି ଚିନ୍ତା କଲେ ହେବନି। ଆଜି ଯଦି ମୁଁ ଆସିଛି ଏଇ କାମ କରିବାକୁ, ଏଇ କାମଟି ମୋତେ ସୁରୁଖୁରୁରେ କରିବାକୁ ଦିଅ, 5 ଜାଗାରେ ଗୋଟିଏ କାମ କରିବା କିନ୍ତୁ ଭଲ କାମଟେ କରିବା, ତାକୁ ମୁଁ ବହୁତ ଯୋଜନା କରି, ଯାହାକୁ ଆମେ ପ୍ଲାନିଂ କହୁଛନ୍ତି, କରି ଏବଂ ସମୟ ଦେଇ। କାରଣ ଆଉ ଗୋଟେ ବଡ଼ କଥା ହେଲା ଅଣ୍ଡରଷ୍ଟାଣ୍ଡ ଆଣ୍ଡ ଆଡଜଷ୍ଟ, ସେଇ ୱାର୍ଡ଼ଟାକୁ ମନେ ରଖେ, ପରିସ୍ଥିତିକୁ ବୁଝିକରି ଆମକୁ ନିଜକୁ ତା ସହିତ ଖାପ ଖୁଆଇକି ଚଳିଲେ ଏବଂ ସବୁ କାର୍ଯ୍ୟକ୍ରମ ସଫଳତାର ସହିତ ହୋଇପାରିବ ବୋଲି ମୋର ଆଶା ଏବଂ ହେଉଛି ମଧ୍ୟ।
1: ଆଚ୍ଛା, ଗୋଟେ ଭଲ ଡାକ୍ତର ହେବା ପାଇଁ କେଉଁ କେଉଁ ଗୁଣ ରହିବା ଆବଶ୍ୟକ?
0: ଭଲ ଡାକ୍ତର ହେବା ପାଇଁ ପ୍ରଥମେ ଆପଣ ଗୋଟେ ଭଲ ଡାକ୍ତର ହେବା ପାଇଁ ଆପଣଙ୍କର ଜ୍ଞାନ ରହିବା ଦରକାର। ମୁଁ ଏବେ ଅଧିକାଂଶ କ୍ଷେତ୍ରରେ କହେ, ସିଏମ୍ଇ ଆମର ଯେଉଁଟା ହୁଏ, ମୁଁ ତ ବର୍ତ୍ତମାନ ପୂର୍ବାଞ୍ଚଳ ଭାରତୀୟ ଅସ୍ଥିଶଲ୍ୟ ବିଭାଗର ଅସ୍ଥିଶଲ୍ୟ ସଂଘର ସଭାପତି ଅଛି, ଭାରତୀୟ ପୂର୍ବାଞ୍ଚଳ ଇଏର, ଓଡ଼ିଶା ଅସ୍ଥିଶଲ୍ୟ ବି ମୁଁ ଥିଲି ସଭାପତି ଓଡ଼ିଶା ପ୍ରଦେଶର। ତ ମୋ କହେ, ତୁମେ ଜାଣ କ'ଣ ଜାଣିନ, ୟୁ ସୁଡ୍ ନୋ ହ୍ୱାଟ୍ ୟୁ ଡୁ ନଟ୍ ନୋ। ମୁଁ ତ କ'ଣ ଜାଣିଛି, ମୁଁ ଜାଣିଛି, କାରଣ ମୁଁ ଗୋଟେ ନ ଜାଣିକିରି ଏଇଟା ହଁ ମୁଁ କରିଦେବି, ଏଇ ଚିକିତ୍ସା ମୁଁ କରିପାରିବି, ଏଇ ଅପରେସନ୍ ମୁଁ କରିପାରିବି କହିକି ହାତ ମାରିଲେ, ଆମର ଗୋଟେ ଓଡ଼ିଆରେ ପାର୍ଟିକୁଲାର ଗଞ୍ଜାମରେ ଅଛି, ବିଛାମନ୍ତ୍ର ନ ଜାଣିକିରି ସାପ ଲାଙ୍ଗୁଡ଼ରେ ହାତ ମାରିଲା ପରି ହେବ। ସେ ଅତି ସତର୍କତାର ସହିତ ଆପଣ ପେସେଣ୍ଟ ସିଲେକ୍ସନ୍ କରିବେ, ପେସେଣ୍ଟଟା କେଉଁ ପ୍ରକାର, ତା'ର କ'ଣ କ'ଣ ରୋଗ, ଅନ୍ୟ କ'ଣ ରୋଗ ଅଛି କି ନାହିଁ, ଡାଇବେଟିସ୍ ବଗେରା ବଗେରା, ଏବଂ ଯେଉଁ ସ୍ଥିତିରେ ଅଛି ସେଇଟା ମୁଁ କରିପାରିବି ନାହିଁ, କାହିଁକି ଦିନକୁ ଦିନ ମେଡ଼ିକାଲ ସାଇନ୍ସ ବଦଳି ଯାଉଛି, ଏବେ ନୂଆ ନୂଆ ପଦ୍ଧତି ବାହାରିଲାଣି ଯେଉଁଥିରେ ମୁଁ ଅଭ୍ୟସ୍ତ ନୁହଁ, ସେଗୁଡ଼ିକରେ ମୁଁ ହାତ ମାରିବାକୁ ହେବନି। ସେଗୁଡ଼ିକ ଯଦି ଭଲ ଅଛି ସେଇଟାରେ ଯିଏ ପରଫେକ୍ଟ ଅଛନ୍ତି, ଯିଏ ତା'ର ବିଶାରଦ ଅଛନ୍ତି, ତାଙ୍କ ପାଖକୁ ତାଙ୍କର କନସଲଟେସନ୍ କରିବି, ତାଙ୍କ ପାଖକୁ ପଠେଇବି, ନହେଲେ ତାଙ୍କୁ ଡାକିକି ଚିକିତ୍ସା କରିବି। ତେଣୁ ମୋର କହିବା କଥା, ପ୍ରଥମେ ସବୁ କଥା ଯେ ମୁଁ କରିଦେବି, ମୋ ହାତରେ ହେବ, ମୁଁ ଆଉ କେଉଁଠି ପଠେଇବିନି, ନ୍ୟୁନତମ ମନୋଭାବ ଯେଉଁଟାକୁ ଇନଫିରିୟର କମ୍ପ୍ଲେକ୍ସ ସେଇଟା ନ ନେଇକରି ଆପଣ ଖୋଲା ହୃଦୟରେ ବି ଏ ଓପେନ୍ ବୁକ୍ ଆଣ୍ଡ ଆଲୱେଜ୍ କନସଲ୍ଟ ବି ଦେଇଛି, ଆପଣଙ୍କର ପେସେଣ୍ଟ ସହିତ ଖୋଲାଖୋଲି କଥାବାର୍ତ୍ତା କରନ୍ତୁ, ଏଇଟା ମୁଁ କରିପାରିବି ନାହିଁ। ପେସେଣ୍ଟ ପଚାରିବ, ଆଜ୍ଞା ତା'ପରେ କ'ଣ ହେବ, ମୁଁ କେବେ ଚାଲିବି, କେବେ ଉଠିବି, କେବେ କରିପାରିବି, ତେଣୁ କହିପାରିବି ଯେଉଁଟା ହେଇପାରୁନି, ନାହିଁ ବାପା ମୁଁ କହିପାରିବିନି, ସେ ଗ୍ୟାରେଣ୍ଟି ଦେଇପାରିବି, ଯେଉଁଟା ହେଇପାରୁଛି ଆମେ ଜାଣିଛ ଏତିକି ଦିନରେ ଏତିକି ଏହା ହେଇପାରିବ। ପେସେଣ୍ଟ ଆଉ ଡାକ୍ତର ଭିତରେ ଗୋଟେ ଭଲ ବୁଝାମଣା, ଉତ୍ତମ ବୁଝାମଣା, କେବଳ ସମ୍ପର୍କ ନାହିଁ, ବୁଝାମଣା ରୋଗ ବିଷୟରେ ଏବଂ ତାଙ୍କର ଶରୀର ବିଷୟରେ ରହିବା ଆବଶ୍ୟକ।
1: କୋଭିଡ୍ ଯେତେବେଳେ ଆସିଥିଲା ଆମ ସମସ୍ତଙ୍କ ପାଇଁ ଗୋଟେ ଅଭିଶାପ ଥିଲା,
0: ଆଜ୍ଞା,
1: ତ ସେ ସମୟଟା ଆପଣଙ୍କୁ କିଭଳି କଟିଥିଲା, ଅନୁଭବ କେମିତି?
0: କୋଭିଡ୍ ସମୟଟା ଆପଣ ଯେଉଁଟା କହିଲେ ବହୁତ ଖୁବ୍ ସମ୍ବେଦନଶୀଳ ସମୟ, ସେତେବେଳେ ଅତ୍ୟନ୍ତ ପ୍ରଥମ କଥା ଧୈର୍ଯ୍ୟ ନା, ଅଧିକାଂଶ ରୋଗୀ କେବଳ ବ୍ୟସ୍ତ ହୋଇପଡ଼ିଲେ, ଡାକ୍ତରମାନେ ବି ବ୍ୟସ୍ତ ହୋଇପଡ଼ିଲେ, ପ୍ରଶାସନ ବି ବ୍ୟସ୍ତ ହୋଇପଡ଼ିଲା, ଜନସାଧାରଣ ବ୍ୟସ୍ତ ହୋଇପଡ଼ିଲେ, ତେଣୁକରି କୋଭିଡ୍ ସମୟରେ ଆମେ ବହୁତ କାମ କରିଛୁ, ଆମର ମାସ୍କ ବିତରଣ କରିବା, ସାନିଟାଇଜେସନ୍ ବିତରଣ କରିବା, ଏବଂ ଆମର ତ ହସ୍ପିଟାଲ ସବୁ ଅନେକ ହସ୍ପିଟାଲ ବନ୍ଦ କରିବାକୁ ପଡ଼ିଲା କିଛି ଦିନ, ସେ ଭିତରେ ଆପଣଙ୍କର ଯେଉଁଟା କହନ୍ତି ଆୱାରନେସ୍ ପ୍ରୋଗ୍ରାମ, ପେସେଣ୍ଟକୁ ଜାଣିବା ପାଇଁ ସଚେତନ ପ୍ରୋଗ୍ରାମ, ସେଇଟା କରିବା ଏବଂ ତାକୁ ମାନିବା, ଆଉ ବିଭିନ୍ନ ପ୍ରକାର ଯେଉଁଠି ଗହଳି ହୁଏ ସେ ଗହଳିକୁ ଏଭଏଡ୍ କରିବା, ବୋଝିବା ତ ବନ୍ଦ କରିବା, ସେ ସରକାର ତ ପଦକ୍ଷେପ ନେଇଥିଲେ, ଏବଂ ମୁଁ କହିଲେ ମୋ ମତରେ ଭାରତ ସରକାର ଅତି ସଫଳତାର ସହିତ ତାକୁ ମୁକାବିଲା ବି କରିଥିଲେ, ଏ ସେ ଦିଗରେ ଆମେ ଡାକ୍ତରମାନେ ଏବଂ ଅନ୍ୟମାନେ ବି ସହଯୋଗ କରିଥିଲେ। ଆଉ ଆପଣ ବିନା ସହଯୋଗରେ, ବିନା ବୁଝାମଣାରେ ତାକୁ ମୁକାବିଲା କରି ହୋଇନଥାନ୍ତା। ସେ ସମୟରେ ଆମେ ଅନେକ ସଚେତନତା କାର୍ଯ୍ୟକ୍ରମ ଏବଂ ଏଇ ଯେଉଁ ନିରାକରଣ ପଦକ୍ଷେପ ସବୁ ନେଇଥିଲୁ, ଯେଉଁଟାକି ଦୂରତା ମେଣ୍ଟେନ୍ କରିବା, ଗହଳି କରିବାନି, ମାସ୍କ ପିନ୍ଧିବା, ସାନିଟାଇଜେସନ୍ କରିବା, ଏଇସବୁକୁ ଆମେ ପ୍ରସାର କରିଥିଲୁ, ଏବଂ ଭଗବାନଙ୍କ କୃପାରୁ ସେଇ ଗୋଟେ ଦୁଃସ୍ଥିତି ପରିସ୍ଥିତି ହଟିଯାଇଥିଲା।
1: ଆଚ୍ଛା, ବହୁତ ସୁନ୍ଦର ଭାବରେ କହିଲେ ଯେ ଆମେ କିଭଳି ସଚେତନ ହେଲେ, ତା ସହିତ ସରକାର କିଭଳି ସଫଳ ହେଲେ। ବର୍ତ୍ତମାନ ଜାଣିବାକୁ ଚାହିଁବୁ ଯେ ସମାଜ ସେବାରେ ଡାକ୍ତରଙ୍କର ଭୂମିକାଟା କେତେ ଗୁରୁତ୍ୱପୂର୍ଣ୍ଣ?
0: ସମାଜ ସେବାରେ ଡାକ୍ତର ତ ନୁହଁ, ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆପଣ ଯେଉଁଟା କହିଲେ କିଛି ମିନିଟ୍ ପଛରେ ତଳେ, ଯେ ଡାକ୍ତର ଭଗବାନ, ସମସ୍ତେ ଭଗବାନ ଯଦି ଠିକ୍ କାମ କରିବେ,

0: ସକଳ ଗୋଟେ ନାରାୟଣ ଆମ ସନାତନ ଧର୍ମ କହିଛି, କିନ୍ତୁ ମୁଁ ନିଜକୁ ନାରାୟଣ କହିକି ରାବଣ ପରି କାର୍ଯ୍ୟ କଲେ ମୁଁ ନାରାୟଣ ପଦ୍ୟବାଚ୍ୟ ନୁହେଁ। ତେଣୁକରି କେବଳ ଡାକ୍ତର ସେବା ମନୋବୃତ୍ତି ନେଲେ ତାକୁ ସେହି ସେବାକୁ ରୋଗୀ ବି ଗ୍ରହଣ କରିବାକୁ ପଡ଼ିବ, ରୋଗୀ ତା'ର ନିର୍ଦ୍ଦେଶ ମାନିବାକୁ ପଡ଼ିବ, ଠିକ୍ ସମୟରେ ଔଷଧ ଖାଇବାକୁ ପଡ଼ିବ, କ'ଣ କରିବେ କ'ଣ ନ କରିବେ ବୁଝିବାକୁ ପଡ଼ିବ, ଏବଂ ଡାକ୍ତର ସେବା ପାଇଁ ଉତ୍ସର୍ଗୀକୃତ ଭାବରେ କାମ କରିବାକୁ ପଡ଼ିବ। ପ୍ରଥମ ହେଲା ସଂକଳ୍ପ ଯେ ମୁଁ ସେବା ମନକୁ ସେବା କରିବି। ଦ୍ୱିତୀୟ ହେଲା ସମର୍ପଣ, ନିଜକୁ ସମର୍ପଣ କରିଦେବେ କେବଳ ରୋଗୀ ସେଇ ଭଗବାନଙ୍କ ଉପରେ, ଫଳ ଯାହା ହଉ, କେତେବେଳେ କ'ଣ ପରିସ୍ଥିତି ହେଇପାରେ, ସବୁ ଚେଷ୍ଟା ସତ୍ତ୍ୱେ ଗୋଟେ ରୋଗୀର ମୃତ୍ୟୁ ହୋଇପାରେ କି ଖରାପ ହୋଇପାରେ, କେତେବେଳେ ଆପଣ ବି ଆଘାତପ୍ରାପ୍ତ ହୋଇପାରନ୍ତି କିମ୍ବା ଅପମାନ ହୋଇପାରନ୍ତି ତାକୁ, ଏବଂ ଏ ପ୍ରକାର ସମସ୍ୟା ବି ଘଟିଛି ସମସ୍ତଙ୍କ ଜୀବନରେ, ମୋ ଜୀବନରେ ବି, କିନ୍ତୁ ତାକୁ ଯଦି ଆମେ ଖାତିର କରିବା, ତାକୁ ଯଦି କରିବା, ତାହେଲେ ଆମେ ଆଉ ସେବା କରିପାରିବାନି କି ଆମର ବୃତ୍ତି କରିପାରିବା ନାହିଁ। ତେଣୁକରି ସେହି ମନୋବୃତ୍ତି ନେଇକରି ସଂକଳ୍ପ ସାଧନା ସମର୍ପଣ ନେଲେ ଆମର ସଫଳ ବୃତ୍ତିଗତ ସଫଳତା ଆମେ ହାସଲ କରିବା, ଏଇଟା ଆମର ଗୋଟେ ଆତ୍ମବିଶ୍ୱାସ ଅଛି।
1: ଆମେ ଜାଣିବାକୁ ଚାହିଁବୁ ଯେଉଁମାନେ ଆଜିକାଲି ବା ଯୁବପିଢ଼ିମାନେ ଅଛନ୍ତି ଡାକ୍ତର ହେବାକୁ ଚାହୁଁଛନ୍ତି, ସେମାନଙ୍କୁ କ'ଣ ପରାମର୍ଶ ଦେବେ?
0: ମୁଁ ଯେଉଁମାନେ ଡାକ୍ତର ହେବାକୁ ଚାହୁଁଛନ୍ତି ଗୋଟିଏ ପରାମର୍ଶ ଦେବି ଯେ ମୁଁ ଖାଲି ଡାକ୍ତର ହେବି ସେଇଟାକୁ ସିଏ ମୁଣ୍ଡରେ ରଖନ୍ତୁ ନାହିଁ। ମୁଁ କିନ୍ତୁ ଗୋଟେ ସଫଳ ଡାକ୍ତର ହେବି, ଏବଂ ସଫଳ ଡାକ୍ତର ହେବା ପାଇଁ ଯେଉଁ ସବୁ ଆମର ସୁସ୍ଥ ମାନସିକତାର ଆବଶ୍ୟକ ଅଛି ତାକୁ ଆପଣେଇକରି ବୁଝିବାର ଅଛି, ଯେଉଁ ବିଷୟରେ ମୁଁ ଅଳ୍ପ ସମୟ ତଳେ ବର୍ଣ୍ଣନା କରିଛି। ତେଣୁକରି ମୁଁ ଗୋଟେ ସଫଳ ପ୍ରଥମେ ମଣିଷ ହେବି, ଏବଂ ତାପରେ ମୁଁ ଡାକ୍ତର ହେବି, ଡାକ୍ତରୀ କୌଶଳ ଜ୍ଞାନକୁ ଆହରଣ କରିବି ପର୍ଯ୍ୟାପ୍ତ ପରିମାଣରେ, ଏବଂ ତାକୁ ମୋର ଲୋକଙ୍କ ସେବାରେ ନିୟୋଜିତ କରିବି। ସେହି ପ୍ରକାର ଆମକୁ ସାଧନା କରିବାକୁ ପଡ଼ିବ।
1: ଆଚ୍ଛା, ଆଜି ଯେଉଁ ସଫଳତା ହୋଇଛନ୍ତି ପରିବାରର କେତେ ସହଯୋଗ ରହିଛି?
0: ପରିବାର ତ ନିଶ୍ଚୟ ସହଯୋଗ ରହିବାକୁ ପଡ଼ିବ, ଏବଂ ଗୋଟେ ଡାକ୍ତରୀ ଜୀବନରେ ଏଇଟା ନିହାତି ଆବଶ୍ୟକ, ଆଉ ନ ରହିଲେ ବି ବେଳେବେଳେ ଅସୁବିଧାରେ ଆପଣ ପଡ଼ିବେ। ତେଣୁ ମୁଁ ସେ କଥା କହେ, କୋଟିଏ ଥିଲେ ବି ଯଦି ଘରେ ଶାନ୍ତିରେ ନଥିବ ତାହେଲେ ଗୋଟିଏ ରାତି ଶୋଇପାରିବେ ନାହିଁ। ଘରକୁ ଆସିଲେ ତ ଭଉଣୀ ହେଉ କି ଘରଣୀ ହେଉ କି ମା' ପାଣି କପି ଦେବ, ଚା' ଟିକେ ଦେବ, କରିବ, ସେଥିରେ ଯଦି ଆମ ଭିତରେ ବୁଝାମଣା ନଥିବ, ଆମ ଭିତରେ ଗୋଟେ ଶାନ୍ତି ନଥିବ, ସମ୍ପର୍କ ନଥିବ, ତାହେଲେ ସବୁ ବିଗିଡ଼ିଯିବ, ଏବଂ ତା'ର ପ୍ରଭାବ ଆପଣଙ୍କର ବୃତ୍ତି ଉପରେ ପଡ଼ିବ, ଏବଂ ଯଦ୍ୱାରା କି ଆପଣ ନିରନ୍ତର ଭାବେ କାମ କରୁଛନ୍ତି କେତେବେଳେ କ'ଣ ତ୍ରୁଟି ନ ହେବ କିଛି କହିପାରିବନି। ତେଣୁ ପାରିବାରିକ ଶୃଙ୍ଖଳା ରଖିବା ପାଇଁ ଆମକୁ ନିଶ୍ଚିତ ଭାବେ ଗୁରୁତ୍ୱ ଦେବାକୁ ପଡ଼ିବ, ଏବଂ ସେମାନଙ୍କର ସହଯୋଗ ନିଶ୍ଚୟ ରହିଛି, ସେମାନଙ୍କ ସହିତ ସହଯୋଗ କରିଛନ୍ତି, ତେଣୁ ଆଜି ମୁଁ ଏତେ ଦୂରରୁ ଆଗେଇ ଆସିଛି।
1: ଆଚ୍ଛା, ଆପଣଙ୍କର ଯେଉଁ ଡାକ୍ତରୀ ପେଶା ଅଛି, ଡାକ୍ତରୀ ପେଶାରେ ମାନବିକତାର କେତେ ଦରକାର?
0: ସେଟା ତ ମୁଁ ପ୍ରଥମରୁ କହିଲି, ଆପଣ ଯେଉଁଟା ମାନବିକତା କହିଲେ, ବି ହ୍ୟୁମାନ୍, ଗୋଟେ ମଣିଷ ହଉ, ସେ ଯେ ମଣିଷ ହଉ କହୁଛି ମଣିଷତ୍ଵ ବା ତାକୁ ହିଁ ମାନବିକତା କୁହାଯାଏ। ଗୋଟେ ମଣିଷ ମଣିଷ ପରି କାର୍ଯ୍ୟ କରିବାକୁ ପଡ଼ିବ, ମାନବିକତା ନଥିଲେ ଯଦି ପାଶବିକତା ରହିବ କି ପିଶାଚିକ ମନୋବୃତ୍ତି ରହିବ ତାହେଲେ ସେ ଗୋଟେ ମଣିଷ ଡାକ୍ତର ହେବନି। ତେଣୁକରି ମାନବିକତା ନ ରହିଥିଲେ ଆପଣ ପ୍ରଥମେ ମଣିଷ ପଦବାଚ୍ୟ ହିଁ ନୁହନ୍ତି, ଡାକ୍ତର ତ ପଛ କଥା। ତେଣୁକରି ଡାକ୍ତରୀ ପ୍ରଫେସନରେ, ଡାକ୍ତରୀ ବୃତ୍ତିରେ ନିହାତି ଭାବେ ମାନବିକତାର ଗୋଟେ ଭିତ୍ତିଭୂମି ରହିଛି, ତାକୁ ଆପଣଙ୍କୁ ରଖିବାକୁ ପଡ଼ିବ ଏବଂ ତାକୁ ଧରି ଚାଲିବାକୁ।
1: ଆପଣଙ୍କ ଦୃଷ୍ଟିରେ ସଫଳତାର ଅର୍ଥ କ'ଣ?
0: ହଁ, ଇଏ ଗୋଟେ ବଡ଼ ପ୍ରଶ୍ନବାଚୀ, ସମସ୍ତେ ଏହାର ବ୍ୟାଖ୍ୟା ଅନ୍ୟ କରିବେ। ସଫଳତାର ଗୋଟିଏ ବାକ୍ୟରେ ମୁଁ କହିବି, ସଫଳତା ଏଇଆ ଯେ ଆପଣ ଯାହା କଲେ ସେଥିରେ ଆପଣ ଖୁସି ଅଛନ୍ତି, ଶାନ୍ତିରେ ଅଛନ୍ତି। କେତେ ରୋଜଗାର କଲେ, କେତେ ବଡ଼ ବିଲ୍ଡିଂ କଲେ, କେତେ ବଡ଼ ଗାଡ଼ିରେ ବୁଲୁଛନ୍ତି, ସେଇଟା କିଛି ଗୁରୁତ୍ୱ ବହନ କରେନି। ଆପଣ ଆପଣଙ୍କର ଆତ୍ମା କହିବ ଯେ ହଁ, ଆଜି ମୁଁ ଯେଉଁଟା କରିଛି ଠିକ୍ କରିଛି, ଏଇ ମୁହୂର୍ତ୍ତରେ ମୁଁ ଯେଉଁଟା କରିଛି ଠିକ୍ କରିଛି, ମୋ ମନରେ ଶାନ୍ତି ଅଛି, ମୋ ମନରେ ଖୁସି ଅଛି, ପ୍ରଭୁଙ୍କର ଆଶୀର୍ବାଦ ମୋ ଉପରେ ଅଛି, ଲୋକଙ୍କର ଗୋଟେ ବିଶ୍ୱାସ ଅଛି, ଏବଂ ଲୋକଙ୍କର ଗୋଟେ ସମ୍ମାନ ଅଛି, ମୋର ବି ଅନ୍ୟମାନଙ୍କ ସମ୍ମାନ ଅଛି। ତେଣୁକରି ସଫଳତାର ମାନେ ହେଲା ଆପଣ କେତେ ଲୋକଙ୍କ ନିକଟତର ହୋଇପାରିଛନ୍ତି, କେତେ ଲୋକ ଆପଣଙ୍କୁ ମନେ ରଖୁଛନ୍ତି, କେତେ ପଇସା ଆପଣଙ୍କ ପକେଟ୍ରେ ଅଛି ତାକୁ ମୁଁ କାଉଣ୍ଟ କରେ ନାହିଁ, କିନ୍ତୁ କେତେ ଲୋକଙ୍କ ହୃଦୟରେ ଆପଣ ଅଛନ୍ତି, କେତେ ଶାନ୍ତିରେ ଅଛନ୍ତି, କେତେ ଖୁସିରେ ଅଛନ୍ତି, ସିଏ ହିଁ ସଫଳତାର ମାପକାଠି।
1: ଆଚ୍ଛା, ଆଗାମୀ ଦିନରେ ଆପଣଙ୍କର ସମାଜ ପାଇଁ କ'ଣ ସ୍ୱପ୍ନ ଅଛି?
0: ସମାଜ ପାଇଁ ତ ମୁଁ ମ୍ୟାଡ଼ାମ କହି ମୁଁ ନିଜେ କହିବା କଥା ନୁହଁ, ମୁଁ ବହୁତ ସଂସ୍ଥାରେ ଅଛି, ଏବଂ ଯାହା କରିବା କଥା ଯେତିକି ଗୁଣ୍ଡିଚି ମୁସାପୁରୀ ଚିହ୍ନ ମିଶନରୁ ଆରମ୍ଭ କରି ବହୁମୁଖୀ ସମାଜ ମଙ୍ଗଳ କେନ୍ଦ୍ର, ଡକ୍ଟର୍ସ ଫୋରମ, ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚ, ଓଡ଼ିଶା ଅର୍ଥ ଅସ୍ଥିଶଲ୍ୟ ସଂଘ, ଭାରତୀୟ ଅସ୍ଥିଶଲ୍ୟ ସଂଘ, ଏମିତି ଅନେକ ସଂସ୍ଥା ସହିତ ମୁଁ ଜଡ଼ିତ ଅଛି, ଏବଂ ନିଶ୍ଚିତ ଭାବେ ମାସରେ ଅନ୍ତତଃ 3-4 କାର୍ଯ୍ୟକ୍ରମ ଆମେ କରୁଛୁ। ପରିବେଶ ସୁରକ୍ଷା, ବୃକ୍ଷରୋପଣ, ପୂଜ୍ୟ ପୂଜା, ବିଭିନ୍ନ ଜାତୀୟ ଦିବସ ପାଳନ କରିବା, ପଢ଼ିପାରୁନାହାନ୍ତି ଯେଉଁମାନେ, ଏବେ ବି ମୁଁ କହୁଛି ଯେଉଁ ପିଲାମାନେ ପଢ଼ିପାରୁନାହାନ୍ତି, ବହିପତ୍ର ଅଭାବ ରହିଛି, ପଇସା ଆକାରରେ ଥିଲେ ସେମାନେ ତାକୁ ଇଏ କରିଦେବେ, କିନ୍ତୁ ଯାହା ଅଛି ବହି କି ପତ୍ର କି କଲମ ଯାହା ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି, ନିଜ ତୁଣ୍ଡରେ କହିବା କଥା ନାହିଁ। ସେ ଚିହ୍ନ ମିଶନ ବି ଏଗୁଡ଼ା ଖାଲିରେ ତ ଚାଲୁନାହିଁ, ସବୁଥିରେ ମୂଳରେ

ପୂଜ୍ୟ ପୂଜା, ବିଭିନ୍ନ ଜାତୀୟ ଦିବସ ପାଳନ କରିବା, ପଢ଼ି ପାରୁନାହାନ୍ତି ଯେଉଁମାନେ, ଏବେ ବି ମୁଁ କହୁଛି ଯେଉଁ ପିଲାମାନେ ପଢ଼ି ପାରୁନାହାନ୍ତି, ବହିପତ୍ର ଅଭାବ ରହିଛି, ପଇସା ଆକାରରେ ଥିଲେ ସେମାନେ ତାକୁ ଇଏ କରିଦେବେ, କିନ୍ତୁ ଯାହା ଅଛି ବହି କି ପତ୍ର କି କଲମ ଯାହା ହେଇଛି ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି, ମୁଁ ନିଜ ତୁଣ୍ଡରେ କହିବା କଥା ନାହିଁ, ସେ ଚିନ୍ମୟ ମିଶନ ବି ଏଗୁଡ଼ା ଖାଲିରେ ତ ଚାଲୁନାହିଁ, ସବୁଥିରେ ମୂଳରେ

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ, ଶୁଣିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆକାଶବାଣୀ ବ୍ରହ୍ମପୁର। ସମୟ ହୋଇଯାଇଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ନେଇଛୁ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଚକା ଭଉଁରୀ ଚଳଚ୍ଚିତ୍ରରୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
1: ଓଡ଼ିଆ ଗୀତ କ୍ରମରେ ଶେଷରେ ଶୁଣିବା ଅକ୍ଷୟ ମହାନ୍ତି ଏବଂ ସାଥୀଙ୍କ କଣ୍ଠରେ ଚଳଚ୍ଚିତ୍ର 'ଅଭିମାନ୍'।

ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବ୍ରହ୍ମପୁର ଏଥର ଶୁଣିବା କେତୋଟି ସୁଗମ ସଙ୍ଗୀତ। ପ୍ରଥମ ଗୀତଟିକୁ ନେଇଛୁ ଗାୟତ୍ରୀ ବୋଷଙ୍କ କଣ୍ଠରେ।

ଶ୍ରୋତାବନ୍ଧୁ, ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଥିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆକାଶବାଣୀ ବ୍ରହ୍ମପୁର। ସମୟ ସକାଳ 9:00 ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ।

0: ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ ଆସନ୍ତୁ ଦକ୍ଷତା ଗଢ଼ିବା ଚାକିରି ପାଇଁ ପଥ ସୁଗମ କରିବା ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ ଏଇଡିପି ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ
1: ପରବର୍ତ୍ତୀ ଗୀତଟିକୁ ନେଇଛୁ ଗୀତା ଦତ୍ତଙ୍କ କଣ୍ଠରେ ମୀନା କୁମାରୀ ଅଭିନୀତ ଚଳଚ୍ଚିତ୍ର ସାହେବ ବିବି ଔର ଗୁଲାମ।

0: ଆସିଗଲୁ ନା ଭାଇ?
1: ହଁ,
0: ବାଲ୍ମୀକି ବେଦ ବ୍ୟାସ ଜୟଦେବ କାଳିଦାସ ଉପେନ୍ଦ୍ର ଅଭିମନ୍ୟୁ ଦୀନକୃଷ୍ଣ ଦାସ।
1: ଆଚ୍ଛା,
0: ଏମାନେ କାହା ଯୋଗେ ବଡ ଲୋକ ହୋଇଛନ୍ତି?
1: କେବଳ ସେଇ ସରସ୍ୱତୀଙ୍କ ଯୋଗେ।
0: ବନ୍ଦାମାନ ସେଇ ସରସ୍ୱତୀଙ୍କର ଚରଣାରବିନ୍ଦରେ ବନ୍ଦନା କର।
1: ଆଚ୍ଛା,
0: ହେଲେ ସେମାନେ କଣ କରିଛନ୍ତି?
1: କଣ କରିଛନ୍ତି?
0: ରାମାୟଣ

0: ଆମ ସମାଜରେ ଗୋଟେ ଅନ୍ଧବିଶ୍ୱାସ ରହିଛି।
1: ନିଶ୍ଚୟ ନିଶ୍ଚୟ
0: କୁଷ୍ଠ ରୋଗ ଯାହାକୁ ହୁଏ ତାକୁ ଆମେ ହୀନ ପ୍ରତ୍ୟୁରେ ଚାହୁଁଛେ।
1: ଶୁଣା ଭାବ କରୁଛନ୍ତି,
0: ଯେତେବେଳେ ପୋଖରୀକି ଯାଉଛେ ସ୍ନାନ କରିବା ପାଇଁ
1: ଅଣତୋଟେ ଗାଧିବାକୁ ଦେଉଛନା ତୋଟେ ଗାଧିବାକୁ ଦେଉନାହାନ୍ତି,
0: ସାଙ୍ଗରେ ମିଶେଇବାକୁ ବି ମଧ୍ୟ ଆମେ ଘୃଣା ମନୋଭାବ କରୁଛେ।
1: ନିଶ୍ଚୟ ନିଶ୍ଚୟ
0: କିନ୍ତୁ ଏଗୁଡାକ ହେଲା ଅନ୍ଧବିଶ୍ୱାସ।
1: ନିଶ୍ଚୟ ନିଶ୍ଚୟ
0: ଯକ୍ଷ୍ମା ରୋଗ

0: ସନ୍ଧ୍ୟେ ନୂତନ ରବିରେ ସୂର୍ଯ୍ୟ ଯେତେବେଳେ ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହୁଅନ୍ତି ପଦ୍ମ ରାତ୍ରରେ ମୁଦ୍ରିତ ହୋଇ ରହିଥାଏ ପଦ୍ମର ବନ୍ଧୁ ହେଲେ ସୂର୍ଯ୍ୟ ସୂର୍ଯ୍ୟ ଆନନ୍ଦରେ ପଦ୍ମ ପ୍ରସ୍ଫୁଟିତ ହୋଇ ଚାହିଁ ରହିଥାଏ
1: ଠିକ ଠିକ
0: ଆନନ୍ଦର କଥା କହିବାକୁ ନାହିଁ ସେହିପରି ଆମେ ଯଦି ଡାକ୍ତରଙ୍କ ପାଖରେ ପରାମର୍ଶ କରି ଚିକିତ୍ସା ହେବା
1: ଆନନ୍ଦ ମନରେ ଘରକୁ ଫେରି ଆସିବା
0: ସର୍ବ

0: ଶ୍ୟାମ
1: ଏହିପରି କେତେ ଦିନ
0: ଆଚ୍ଛା
1: ସୂର୍ଯ୍ୟନାରାୟଣଙ୍କୁ ପୂଜା କଲେ ଶ୍ୟାମ ବୀର ସୂର୍ଯ୍ୟଙ୍କର ରଶ୍ମି ଗୁଡାକ ପ୍ରକାଶ ପାଇଲା ଦେହରେ
0: ଆଚ୍ଛା
1: ଜୀବାଣୁ ଗୁଡାକ ସବୁ ନଷ୍ଟ ହେଲେ ଏହିପରି କେତେ ଦିନ ପରେ ସମ୍ପୂର୍ଣ୍ଣ ଆରୋଗ୍ୟ ଶରୀର ହେଲା ଭାଇ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ
0: ଆଚ୍ଛା
1: ସେହି ଦଶମୀ ଦିନ ଶ୍ୟାମ କୁମାର ସମ୍ପୂର୍ଣ୍ଣ ଆରୋଗ୍ୟ ଶରୀର ହେଲା
0: ଆଚ୍ଛା
1: ସେଇ କଥାଟା ରହିଛି ଆଜି ଘରେ ଘରେ ପୁରେଇବେ
0: ଆଚ୍ଛା ଶ୍ୟାମ୍ବର ସ୍ୱାମୀ ବୋଲି ଯାହାକୁ ଆମେ ପୂଜା ନୀତି କାମ କରୁଛନ୍ତି ସୂର୍ଯ୍ୟ ନାରାୟଣଙ୍କ
1: ସୂର୍ଯ୍ୟ ନାରାୟଣଙ୍କ ପୂଜା
0: ବୁଝିଲି
1: ଲୟ କରେ ଭାଇ
0: ହଁ

ଆଜି ସକାଳୁ ସକାଳୁ ମୁଁ ମୋ କାମରେ ବ୍ୟସ୍ତ ଥିଲି। ସେତେବେଳେ ମୋ ଝିଆରୀ ଆସି ମୋତେ ପ୍ରଶ୍ନ କଲା, ଦେଠି ପରିବେଶ କ'ଣ? ସହଜ ଭାବେ କାମ କରୁ କରୁ ମୁଁ ଉତ୍ତର ଦେଲି, ମାରେ ଆମ ଚାରିପାଖରେ ଆମେ ଯାହା ଦେଖୁ ତାହା ହିଁ ପରିବେଶ। ସେ କିଛି ସମୟ ଚୁପ୍ ରହି ପୁଣି ପଚାରିଲା, ତାହେଲେ ପ୍ରକୃତି କ'ଣ? ତା ଆଗ୍ରହ ଦେଖି ମୁଁ ମୋ କାମ ବନ୍ଦ କଲି। ତାକୁ ପାଖରେ ବସାଇ ବୁଝାଇ କହିଲି, ଖାଲି ଘର ନୁହେଁ, ଘରର ଚାରିପାଖରେ ବି ଆମେ ଯାହା ସବୁ ଦେଖୁ ତାହା ହେଉଛି ଆମ ପରିବେଶ। ସେ ପୁଣି ପ୍ରଶ୍ନ କଲା, ଆଉ ପ୍ରକୃତି? ମୁଁ କହିଲି, କହିଲୁ ମା, ତୋ ଚାରିପଟେ ତୋତେ କ'ଣ ସବୁ ଦେଖିବାକୁ ଭଲ ଲାଗେ? କିଛି ସମୟ ଭାବି ସେ କହିଲା, ଦେଠି ଆକାଶ, ଆକାଶର ମେଘ, ଉଡ଼ୁଥିବା ପକ୍ଷୀ, ସକାଳର ସେ ଯେଉଁ ଲାଲ ସୂର୍ଯ୍ୟ, ଗଛର ଫୁଲ, ଆଉ ବାବାଙ୍କ ସହ ଗାଁକୁ ଗଲାବେଳେ ସେ ଯେଉଁ ଗ୍ରୀନ୍ ଗ୍ରୀନ୍ ଫିଲ୍ଡର ଧାନ ଗଛ, ପାହାଡ଼, ଗାଁ ଶେଷର ନଦୀ, ହଁ ହଁ ଦେଠି ପ୍ରଜାପତି ବି ଖୁବ୍ ସୁନ୍ଦର ଲାଗେ। ମୁଁ ହସି ତା ମୁଣ୍ଡ ଆଉଁସି କହିଲି, ହଁ ରେ ମା, ତୁ ଏସବୁ ଯାହା କହିଲୁ ୟାକୁ ହିଁ କୁହାଯାଏ ପ୍ରକୃତି। ସେ ମୋ କଥା ବୁଝିଲା ବୋଲି ମୁଣ୍ଡ ଟୁଙ୍ଗାରିଲା, ତଥାପି ଆଉ କିଛି ଭାବୁ ଭାବୁ ପୁଣି ପଚାରିଲା, ଦେଠି ଆମ ଟିଚର କହିଲେ ମଣିଷ ପ୍ରକୃତିକୁ ନଷ୍ଟ କରେ, କାଇଁ ଆମେ ତ ସେମିତି କିଛି କରୁନୁ? ମୁଁ ଏଥର ବୁଝିପାରିଲି ସେ କ'ଣ ଜାଣିବାକୁ ଚାହୁଁଛି। ଏଥର ତା ହାତକୁ ମୋ ହାତରେ ରଖି ମୁଁ ତାକୁ ବୁଝାଇ କହିଲି, ଜାଣତରେ ହେଉ ବା ଅଜଣାତରେ ଆମେ ହିଁ ପରିବେଶ ନଷ୍ଟ କରୁଛେ। ତା ମୁହଁର ପ୍ରଶ୍ନବାଚୀ ମୋତେ ଠିକ୍ ଜଣାପଡ଼ୁଥିଲା। ତାକୁ ମୁଁ ପୁଣି କହିଲି, ତୁ ଭାବି ଦେଖ ତ ଆମ ସହରରେ ପ୍ରତିଦିନ କେତେ ଗାଡ଼ି ମଟର ଚାଲୁଛି, ଆଉ ଆମ ରାଜ୍ୟରେ ଦେଶରେ କେତେ ସବୁ ଫ୍ୟାକ୍ଟ୍ରି ରହିଛି, ଏସବୁର ଧୂଆଁ ଆମ ପରିବେଶକୁ ନଷ୍ଟ କରୁଛି। ଆଉ ଏସବୁର ଧୂଆଁରୁ ଯିଏ ଆମକୁ ରକ୍ଷା କରିପାରିବ ଆମର ସେ ଉପକାରୀ ଫ୍ରେଣ୍ଡ ବା ସାଙ୍ଗ ଗଛକୁ ବି ଆମେ ନିଜ ରହିବା ପାଇଁ, କଳକାରଖାନା ତିଆରି କରିବା ପାଇଁ, ରାସ୍ତାଘାଟ ତିଆରି କରିବା ପାଇଁ କାଟି କାଟି ନଷ୍ଟ କରୁଛେ। ଆଉ ନୂଆ ଗଛ ଲଗାଇବା କଥା

ଧୂଆଁରୁ ଯିଏ ଆମକୁ ରକ୍ଷା କରିପାରିବ, ଆମର ସେ ଉପକାରୀ ଫ୍ରେଣ୍ଡ ବା ସାଙ୍ଗ ଗଛକୁ ବି ଆମେ ନିଜ ରହିବା ପାଇଁ, କଳକାରଖାନା ତିଆରି କରିବା ପାଇଁ, ରାସ୍ତାଘାଟ ତିଆରି କରିବା ପାଇଁ କାଟି କାଟି ନଷ୍ଟ କରୁଛେ। ଆଉ ନୂଆ ଗଛ ଲଗାଇବା କଥା ପୁରାକୁ ପୁଣି ପଚାରିଲି, ତୋତେ ଆଜି ସକାଳୁ ସକାଳୁ ପରିବେଶ ବିଷୟରେ ଜାଣିବା ପାଇଁ କାହିଁକି ଏତେ ଇଚ୍ଛା ହେଲା? ସେତେବେଳେ ସେ ସତ କଥା ଖୋଲି କହିଲା, ଆଉ କହିଲା, ତମେ ଜାଣିନ କି କାଲି ପରା ଜୁନ 5 ତାରିଖ ବିଶ୍ୱ ପରିବେଶ ଦିବସ, ଆଜି ଆମ ସ୍କୁଲରେ ଏଥିପାଇଁ କୁଇଜ୍ କମ୍ପିଟିସନ୍ ଅଛି, ଆଉ ମୁଁ ସେଥିରେ ଭାଗ ନେବି। ମୁଁ ଯଦି ସବୁ ବିଷୟରେ ଜାଣିନଥିବି ତାହେଲେ କୁଇଜ୍ର ଆନ୍ସର୍ ଏମିତି ଦେବି? ମୁଁ ହସିଲି ଆଉ ତାକୁ ଶୁଭକାମନା ଜଣାଇଲି, କହିଲି, ତୁ ଆଜି ନିଶ୍ଚୟ କୁଇଜ୍ କମ୍ପିଟିସନ୍ରେ ଭଲ ମାର୍କ ରଖିବୁ। ସେ ମନ ଖୁସିରେ ଚାଲିଗଲା। ଶ୍ରୋତା ପୁଣି, ଏଇ ଯେଉଁ ବିଶ୍ୱ ପରିବେଶ ଦିବସ କଥା ମୋ ଝିଆରୀ କହିଲା, ଆପଣ ସେ ବିଷୟରେ କିଛି ଜାଣିଛନ୍ତି? ଏହି ବିଶ୍ୱ ପରିବେଶ ଦିବସ ପ୍ରତିବର୍ଷ ଜୁନ 5 ତାରିଖରେ ପାଳନ କରାଯାଏ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଜନମାନସରେ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା। ଏହି ଦିବସ ପାଳନ କରିବାର ସୂଚନା ପ୍ରଥମେ ସଂଯୁକ୍ତ ରାଷ୍ଟ୍ର ମହାସଂଘ ଦ୍ୱାରା ଆୟୋଜିତ ବିଶ୍ୱ ପର୍ଯ୍ୟାବରଣ ସମ୍ମିଳନୀ ତରଫରୁ 1972 ମସିହାରେ ପ୍ରସ୍ତାବ ଦିଆଯାଇଥିଲା। ପରେ ପରେ 1973 ମସିହା ଜୁନ 5 ତାରିଖରେ ଏହା ପ୍ରଥମ ଥର ପାଇଁ ପାଳନ କରାଗଲା। ଆଉ ଆପଣ ଜାଣନ୍ତି, ବିଶ୍ୱର ପ୍ରାୟ 150 ଦେଶ ପରିବେଶ ସୁରକ୍ଷା ପାଇଁ ନିଜ ଦେଶରେ ଏହି ଦିବସ ପାଳନ କରନ୍ତି। ତାହେଲେ ଆସନ୍ତୁ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଏହି ପରିବେଶରୁ ଆରମ୍ଭ କରିବା। ଆଜିର ପରିବେଶ ସୁରକ୍ଷାର ଚିନ୍ତାଧାରା ନେଇ ଆପଣଙ୍କ ସାଙ୍ଗରେ ମୁଁ ଚନ୍ଦନା ମିଶ୍ର।

ଶ୍ରୋତା ଭଉଣୀ, ପ୍ରକୃତିରେ ଅପରୂପ ଶୋଭା ଆପଣଙ୍କୁ ବି ଭଲ ଲାଗେ ନା? ଏ ନୀଳ ଆକାଶ, ତାରାଭରା ଜହ୍ନ ରାତି, ସାଗରର ଫେନିଳ ଲହରୀ, କୁଳୁକୁଳୁ ବହିଯାଉଥିବା ନଈ, ସବୁଜ ବନଲତା, ନାନା ରଙ୍ଗର ଫୁଲ ପ୍ରଜାପତି ସହ ପକ୍ଷୀଙ୍କର କୁକାକଳି, ଆକାଶକୁ ଛୁଉଁଥିବା ସୁଉଚ୍ଚ ପାହାଡ଼, ପାହାଡ଼ରୁ ଝରି ଆସୁଥିବା ପାହାଡ଼ି ଝରଣା, ବର୍ଷାର ରିମଝିମ୍ ଶବ୍ଦ, ମେଘର କୁରୁଗମ୍ଭୀର ଗର୍ଜନ, ପ୍ରକୃତିର ପ୍ରତ୍ୟେକ ରୂପରେ ରହିଛି ଭିନ୍ନ ଏକ କାଉଁରୀ ସ୍ପର୍ଶ। ଆଉ ଏହି ସ୍ପର୍ଶକୁ ଯିଏ ଥରେ ଅନୁଭବ କରିଛି, ତା ମନରେ ସବୁବେଳେ ସାଇତା ହୋଇ ରହିଛି ତା ସ୍ମୃତି। ତେଣୁ ତ ପ୍ରଗତି ପଥରେ କେତେ ଆଗେଇ ଗଲେ ବି ମଣିଷ ଭୁଲିପାରେନି ତା ଗାଁ ମାଟିର ବାସ୍ନା। ଆଉ ଏଥିପାଇଁ ବିଦେଶୀ ଫେରନ୍ତା ବାଟଟିଏ ଯେତେବେଳେ ଘରକୁ ଫେରେ, ତା ଓଠରୁ ଝରି ପଡ଼ି

0: କିନ୍ତୁ ଥରେ ଭାବି ଦେଖନ୍ତୁ ତ, ଏକ ଚିତ୍ର ଏବେ ଆମେ ଆଉ କ'ଣ ପାଇପାରିବା? ଗାଁ ହେଉ ବା ସହର, ସମୟ ସ୍ରୋତରେ ଧୀରେ ଧୀରେ ବଦଳି ଯାଉଛି ତା ରୂପ। ସଭ୍ୟତାର ଶୁଷ୍କତାରେ ହଜିଯାଉଛି ପ୍ରକୃତିର ପ୍ରାକୃତିକ ସୌନ୍ଦର୍ଯ୍ୟ। ତେଣୁ ତ ନୀଳ ଆକାଶରେ ଏବେ ଧୂସର ଧୂଆଁ, ସବୁଜ ବନାନୀର ଜାଗା ନେଲାଣି କଂକ୍ରିଟର ସଭ୍ୟତା। ନଈ ଆଜି ଶୁଖିଲା, ଟାଙ୍ଗରା ବିଲ ବଗିଚାର ରଙ୍ଗହୀନ ଧୂସର ରୂପ ଛଡ଼େଇ ନେଲାଣି ଫୁଲ ଆଉ ପ୍ରଜାପତିର ରଙ୍ଗ। କେଜାଣି କେଉଁଠି ହଜିଗଲାଣି ପକ୍ଷୀଙ୍କର କାକଳି। ଏବେ ତ ଶୁଭୁଛି ଗାଡ଼ି ମଟରର କାନଫଟ ଚିତ୍କାର। ଶ୍ରୋତା ଭଉଣୀ, ପ୍ରକୃତି ଧ୍ୱଂସ ହେବା ସହ ପ୍ରଦୂଷିତ ପରିବେଶ ଆମ ପାଇଁ ସୃଷ୍ଟି କରୁଛି ବିଭିନ୍ନ ସମସ୍ୟା। ସରିଆସୁଛି ପ୍ରାକୃତିକ ବିଭବ, ଆଉ ଏହାର ଦୁଷ୍ପରିଣତି ହେବ ମାନବ ସଭ୍ୟତାର ବିଲୋପ। ବୁଦ୍ଧିଜୀବୀମାନେ ଏହା ବୁଝିପାରିଛନ୍ତି ବୋଲି ତ ବିଶ୍ୱସ୍ତରରେ ସମ୍ମିଳନୀ କରି ସେମାନେ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଜାଗରଣ, ଯାହାର ଉଦ୍ଦେଶ୍ୟ ବିଶ୍ୱର ପରିବେଶକୁ ସ୍ୱଚ୍ଛ ସୁନ୍ଦର କରିବା। ତେବେ ଶ୍ରୋତା ଭଉଣୀ, ଏହି ସ୍ୱଚ୍ଛ ସୁନ୍ଦର ପରିବେଶଟିଏ ଗଢ଼ିବାକୁ ହେଲେ, ବିଲୋପରୁ ନିଜକୁ ରକ୍ଷା କରିବାକୁ ହେଲେ ପ୍ରକୃତି ସହ ପରିବେଶର ସୁରକ୍ଷା ଆମ ପାଇଁ ନିହାତି ଆବଶ୍ୟକ। ଆଉ ଏହା ସେତେବେଳେ ସମ୍ଭବ ଯେତେବେଳେ ଆମେ ଆମ ସ୍ୱାର୍ଥ ତ୍ୟାଗ କରି ପ୍ରକୃତିର କଥା ମାନିବା, ତାକୁ ଆମ ମିତ୍ର ଭାବିବା। ତେବେ ଏହା କିପରି କରିପାରିବା, ଆସନ୍ତୁ ଆଜି ସେ ବିଷୟରେ ଜାଣିବା ଭଉଣୀ ମୀନାକ୍ଷୀ ଦାସଙ୍କ ଠାରୁ।
1: ସାଧାରଣତଃ ମଣିଷ ଆତ୍ମଘାତ ହେଉଥିବା ଚତୁର୍ପାର୍ଶ୍ୱକୁ ପରିବେଶ କୁହାଯାଏ। ଏହା ଭୂମି, ଜଳ ଏବଂ ବାୟୁକୁ ନେଇ ଗଠିତ। ନିର୍ମଳ ଜଳ, ସ୍ୱଚ୍ଛ ବାୟୁ ଏବଂ ପରିଷ୍କାର ଭୂମି ଯେଉଁଠି ଥାଏ ତାହାକୁ ଅନୁକୂଳ ପରିବେଶ କୁହନ୍ତି। ଏ ତିନି ହିଁ ଦୂଷିତ ହୋଇଗଲେ ପରିବେଶ ପ୍ରଦୂଷିତ ହୋଇଯାଏ ଏବଂ ଜୀବନଧାରଣରେ ବାଧା ସୃଷ୍ଟି ହୁଏ। ଆମେ ଏ ଉଭୟ ଆଧୁନିକ ତଥା ବୈଜ୍ଞାନିକ ଯୁଗରେ ବସବାସ କରୁଛେ। ଏ ଯୁଗରେ ଶିଳ୍ପ ବିକାଶ ସବୁଜ ବିପ୍ଳବକୁ ଆମନ୍ତ୍ରଣ କରି ଆଣିବା ଫଳରେ ପରିବେଶ ଏଭଳି ପ୍ରଭାବିତ ହୋଇପଡ଼ିଛି ଯାହାଫଳରେ କି ଆମକୁ ପ୍ରଦୂଷଣ ପାଖରୁ ସହଜରେ ମୁକ୍ତ ହୋଇପାରିବାର ପଥ ଦିଶୁନାହିଁ। ଦୈନନ୍ଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଯାତାୟତ କରିବା ଫଳରେ ବାୟୁମଣ୍ଡଳ ଅନବରତ ଦୂଷିତ ହୋଇଯାଉଛି। କାରଖାନାର ଚିମିନିରୁ ନିର୍ଗତ ଧୂଆଁ ସମସ୍ୟାକୁ ଆହୁରି ସଙ୍ଗୀନ କରିଦେଇଛି। ଆଜି ଗାଁଠୁ ସହର ପର୍ଯ୍ୟନ୍ତ ଯୁଆଡ଼େ ଚାହୁଁ ସିଆଡ଼େ ପରିବେଶ ବିପର୍ଯ୍ୟୟ ଅବସ୍ଥା। ଜଙ୍ଗଲ ନାଶ, ରାସ୍ତାଘାଟରେ ନାଳନର୍ଦ୍ଦମାର ପଚା, ଅପରିଷ୍କାର ପାଣିର ପ୍ରବାହ, ଅଳିଆ ଆବର୍ଜନା ପରିପୂର୍ଣ୍ଣ ପଥର ଆଦି ଯାତାୟତ କରୁଥିବା ମଣିଷ ପ୍ରତି ଏତେ ଦୂର ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଚାଲିଛି ଯେ ତାକୁ ପ୍ରତିରୋଧ କରିବାର ଶକ୍ତି କାହାର ନାହିଁ। ସହର ଏବଂ ସହର ତଳି ଅଞ୍ଚଳ ମାନଙ୍କରେ ଶିଳ୍ପ କାରଖାନା ଧୂଆଁ, ନଈ ନାଳ, କୂଅ, ପୋଖରୀ ଜଳରେ କାରଖାନାର ଅଳିଆ ଆବର୍ଜନା ଏବଂ ଖରାପ ତେଲ ସବୁ ମିଶି ପାଣିକୁ ଏଭଳି ଦୂଷିତ କରିଚାଲିଛନ୍ତି ତାହା ପିଇବା ଉପଯୋଗୀ ପାଣି ବୋଲି କଳନା କରାଯାଇପାରୁନାହିଁ। ପାଣିର ଅଭାବ ଯୋଗୁଁ ଏହାକୁ ବ୍ୟବହାର କରିବା ଦ୍ୱାରା ବହୁ ପ୍ରକାର ବ୍ୟାଧିରେ ମଣିଷ ଆକ୍ରାନ୍ତ ହୋଇପଡୁଛି। ପରିବେଶରେ ଫିଙ୍ଗା ହେଉଥିବା ଅସମୟ ଅଦରକାରୀ ତଥା ପଚାଶଣା ସାମଗ୍ରୀ ଯୋଗୁଁ ଏହି ପ୍ରଦୂଷଣ ଘଟିଚାଲିଛି। କ୍ଷତିକାରକ କୀଟ ମାରିବା ପାଇଁ ତୈଳ, ରାସାୟନିକ ସାର, ଅଣୁବୋମ ବିସ୍ଫୋରଣରେ ପରୀକ୍ଷା ନିରୀକ୍ଷା କରିବା ଫଳରେ ବାୟୁମଣ୍ଡଳ ପ୍ରଦୂଷଣ ଘଟୁଛି। ବେଳକୁ ପରିବେଶ ପ୍ରତି ଧ୍ୟାନ ଦିଆ ନଗଲେ ଆଗାମୀ ବର୍ଷ ମଧ୍ୟରେ ଏହି ବିଶ୍ୱ ଅଚିରେ ନଷ୍ଟ ହୋଇଯିବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଶବ୍ଦ ପ୍ରଦୂଷଣ ମଧ୍ୟ ଜୀବନ ପ୍ରତି ମହାବିପଦ ବୋଲି ସତର୍କ ଘଣ୍ଟି ବଜିଲା। କଳକାରଖାନା, ଯାନବାହନ ବ୍ୟତୀତ ଟିଭି, ଉଡ଼ାଜାହାଜର ଯନ୍ତ୍ରାଂଶ, ଲାଉଡ୍ ସ୍ପିକର, ଭିଡିଓ ଭଳି କୋଳାହଳମୟ ପରିବେଶ ମଧ୍ୟରେ ବାୟୁମଣ୍ଡଳରେ ଯେଉଁଭଳି ଶବ୍ଦ ପ୍ରଦୂଷଣ ଉପୁଜୁଛି ତାହା ମଣିଷ ଜୀବନରେ ଯଥେଷ୍ଟ ପରିମାଣରେ ସ୍ୱାସ୍ଥ୍ୟହାନିର ସମସ୍ୟା ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନଙ୍କ ମତ।

ଜୀବନରେ ଯଥେଷ୍ଟ ପରିମାଣରେ ସ୍ୱାସ୍ଥ୍ୟହାନିର ସମସ୍ୟା ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନଙ୍କ ମତ ଭଳି କୋଳାହଳ ପରିବେଶ ମଧ୍ୟରେ ବାୟୁମଣ୍ଡଳରେ ଯେଉଁଭଳି ଶବ୍ଦ ପ୍ରଦୂଷଣ ଉପୁଜୁଛି ତାହା ମଣିଷ ଜୀବନରେ ଯଥେଷ୍ଟ ପରିମାଣରେ ସ୍ୱାସ୍ଥ୍ୟହାନିର ସମସ୍ୟା ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନଙ୍କ ମତ ଆଲୁମିନିୟମ ଏବଂ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ହେବା ଫଳରେ ପରିବେଶର ସନ୍ତୁଳନ ରକ୍ଷା କରିବା ଆଉ ସେତେ ସହଜ ହେଲେ ଏହାର ପ୍ରତିକୂଳ ପ୍ରଭାବ ରାଜ୍ୟର ସାଧାରଣ ଜୀବନଯାତ୍ରା ଉପରେ ପଡୁଥିବାରୁ ଚାରିଆଡ଼େ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏଥିପାଇଁ ଚାରିଆଡ଼େ ଜଙ୍ଗଲ ସୁରକ୍ଷା ତଥା ବ୍ୟାପକ ବନୀକରଣ ନିହାତି ଜରୁରୀ ଅଟେ। ଶିଳ୍ପ ଅଭିବୃଦ୍ଧିର ପ୍ରତିକୂଳ ପ୍ରଭାବ ପରିବେଶ ଉପରେ ପଡେ। ଦ୍ରୁତ ଶିଳ୍ପାୟନ ଯୋଗୁଁ ପରିବେଶ ଅତିମାତ୍ରାରେ ପ୍ରଦୂଷିତ ହୋଇଗଲାଣି। ଆଉ ବଡ଼ ବଡ଼ ନୂଆ ଶିଳ୍ପ କାରଖାନା ପ୍ରତିଷ୍ଠା ନ କରିବାକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି। ଏଥିପାଇଁ କଟକଣା ଜାରି ହେବା ଦରକାର। ପରିବେଶ ମଧ୍ୟରେ ଭାରସାମ୍ୟର ସନ୍ତୁଳନ ରକ୍ଷା କରିବା ଦିଗରେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଗୁଡ଼ିକ ହେଲା ଚିଲିକା ହ୍ରଦର ସୁରକ୍ଷା, ଭିତ୍ତକନିକା ବନ୍ୟପ୍ରାଣୀ ଓ ବିଲୁପ୍ତ ପ୍ରାୟ ଲୁଣା ଜଙ୍ଗଲର ସଂରକ୍ଷଣ ଓ ଅଭୟାରଣ୍ୟର ସୁରକ୍ଷା ଇତ୍ୟାଦି। ଏହାଛଡ଼ା ଜନସଚେତନା ସୃଷ୍ଟି କରିବା ପାଇଁ ବିଶ୍ୱ ପରିବେଶ ଦିବସ, ବିଶ୍ୱ ଜଳ ଦିବସ, ସାମାଜିକ ବନୀକରଣ ଉତ୍ସବ, ବିଶ୍ୱ ମାତୃ ପୃଥିବୀ ଦିବସ ଆଦି ଦିନଗୁଡ଼ିକରେ ଜନଜାଗରଣ ସୃଷ୍ଟିର ଚେଷ୍ଟା କରାଯାଉଛି। ପ୍ରକାଶ ଥାଉ କି ପ୍ରକୃତି ଆମର ମିତ୍ର, ମନୁଷ୍ୟ ପ୍ରକୃତିକୁ ଯେତେ ଦିନ ପର୍ଯ୍ୟନ୍ତ ମିତ୍ର ମାନିବ ପ୍ରକୃତି ତାକୁ ଆପଣାର କରିବ। କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ମନୁଷ୍ୟ ପ୍ରକୃତିକୁ ଲୁଣ୍ଠନ କରିବ, ତା ପ୍ରତି ଶତ୍ରୁତା ଆଚରଣ କରିବ, ସେତେ ଦିନ ପର୍ଯ୍ୟନ୍ତ ମନୁଷ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ଭୂମିକମ୍ପ, ମରୁଡ଼ି, ସୁନାମି ତଥା ବିଭିନ୍ନ ଦୂରାରୋଗ ବ୍ୟାଧି ଓ ମହାମାରୀର ସମ୍ମୁଖୀନ ହେବାକୁ ପଡିବ, ଯାହା ଆମକୁ ଧ୍ୱଂସ ଆଡ଼କୁ ଟାଣିବ। ତେଣୁ ସଜାଗ ଓ ସଚେତନ ହୋଇ ଆସନ୍ତୁ ଆଗକୁ ବଢିବା। ପ୍ରକୃତିକୁ ନିଜର ମିତ୍ର ଭାବି ଏକ ସୁନ୍ଦର ପୃଥିବୀର ଅଧିବାସୀ ହେବା ପାଇଁ ଆମ ଭବିଷ୍ୟ ବଂଶ ଧରକୁ ସୁଯୋଗ ଦେବା। ଏହାର ଶୁଭାରମ୍ଭ ଆମେ ଆମ ଘରକୁ ଆରମ୍ଭ କରିବା। ଗୃହିଣୀ ହିସାବରେ ପରିଷ୍କାର ପରିଚ୍ଛନ୍ନତା, ପ୍ରାକୃତିକ ଶକ୍ତି ସଂରକ୍ଷଣ, ବୃକ୍ଷରୋପଣ, ପଲିଥିନର କମ୍ ବ୍ୟବହାର, ଜଳ ଓ ଶକ୍ତି ସଞ୍ଚୟ ପ୍ରତି ଧ୍ୟାନ ଦେବା ସହ ଆମ ପରିବାର ସଦସ୍ୟଙ୍କୁ ଆମେ ଯଦି ସଚେତନ କରିପାରିବା, ତେବେ ପରିବେଶର ସୁରକ୍ଷାରେ ତାହା ହିଁ ହେବ ଆମର ପ୍ରଥମ ପଦକ୍ଷେପ ଓ ଦିନେ ଏହା ଆମ ପାଇଁ ଆଣିଦେବ ସୁସ୍ଥ ପରିବେଶ ଓ ସବୁଜ ପୃଥିବୀର ମଙ୍ଗଳମୟ ବାର୍ତ୍ତା।

ସତରେ ଶ୍ରୋତାପୁଣି, ସମସ୍ୟାର ସମାଧାନର ରାସ୍ତା ଖୋଜିବା ପରିବର୍ତ୍ତେ ସମସ୍ୟା ସୃଷ୍ଟି ହେବା ପୂର୍ବରୁ ସଚେତନ ରହି ସମସ୍ୟାକୁ ରୋକାଯାଇପାରିଲେ ଆସୁଥିବା ବିପଦକୁ ଖୁବ୍ ସହଜରେ ଏଡ଼ାଇ ଦିଆଯାଇପାରିବ। ତେବେ ଆସନ୍ତୁ, କେବଳ କାଗଜ କଲମରେ ନୁହେଁ, ବିଶ୍ୱ ପରିବେଶ ଦିବସ, ପୃଥିବୀ ଦିବସ, ବନ ମହୋତ୍ସବ ପରି ଦିନଗୁଡ଼ିକ ପାଳନର ମହତ ଉଦ୍ଦେଶ୍ୟକୁ ହୃଦ୍ବୋଧ କରିବା ସହ କେବଳ ସଭା ସମିତି ଏବଂ ଆଲୋଚନା ଚକ୍ର ମାଧ୍ୟମରେ ଏହାକୁ ପାଳନ ନ କରି ହୃଦୟର ସହ ଏହାକୁ ପାଳନ କରିବାର ଉଦ୍ଦେଶ୍ୟକୁ ଚରିତାର୍ଥ କରିବା, ନିଜେ ସଚେତନ ହେବା, ଅନ୍ୟମାନଙ୍କୁ ବି ସଚେତନ କରିବା। ଶ୍ରୋତା ଭଉଣୀ, ଆମ ଗତାନୁଗତିକ ଜୀବନଶୈଳୀରେ ସାମାନ୍ୟ ସଚେତନତା ଆମ ପାଇଁ ପୁଣି ଆଣିଦେବ ସ୍ୱଚ୍ଛ ସୁନ୍ଦର ପୃଥିବୀଟିଏ, ଯାହାର ପ୍ରୟାସ ଆମେ ନିଜଠାରୁ ହିଁ ଆରମ୍ଭ କରିବା। ତେଣୁ ନିଜକୁ ତଥା ନିଜ ଘରକୁ ସଫା ରଖିଲା ଭଳି ଆମେ ଆମ ପରିବେଶକୁ ବି ସଫା ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ଫୋପାଡ଼ି ଅଳିଆ କୁଣ୍ଡର ବ୍ୟବହାର କରିବା। ନାଳ ନର୍ଦ୍ଦମାକୁ ସଫା ରଖିବା ସହ ଆବଶ୍ୟକ ନଥିଲେ ଗାଡ଼ି ମଟର, ଏସି, କୁଲର ବା ଅନ୍ୟାନ୍ୟ ଯନ୍ତ୍ରପାତିର ବ୍ୟବହାର କମ୍ କରିବା। ଜଳ ତଥା ମୃତ୍ତିକାର ସଂରକ୍ଷଣ କରିବା ସହ ପଲିଥିନ ତଥା କଂକ୍ରିଟର କମ୍ ବ୍ୟବହାର କରି ମୃତ୍ତିକା ସ୍ତରରେ ଜଳକୁ ସଞ୍ଚୟ କରିବା ପାଇଁ ଚେଷ୍ଟା କରିବା। ସଭ୍ୟତାର ବିକାଶ କରିବା ସତ, କିନ୍ତୁ ତା ସହ ବୃକ୍ଷରୋପଣ କରି ଜଙ୍ଗଲ ସୁରକ୍ଷା ତଥା ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବି ଗୁରୁତ୍ୱ ଦେବା। ଆଉ ସବୁଠୁ ବଡ଼ କଥା ହେଲା ମିଳିତ ଭାବେ ପ୍ରକୃତି ଆଉ ପ୍ରାକୃତିକ ସମ୍ପଦର ଯଥାସମ୍ଭବ ସୁରକ୍ଷା କରିବା। ଶ୍ରୋତା ଭଉଣୀ, ଏ ଛୋଟ ଛୋଟ ବିଷୟଗୁଡ଼ିକ ପ୍ରତି ପ୍ରତ୍ୟେକ ମନୁଷ୍ୟ ଯଦି ସଚେତନ ରୁହନ୍ତି, ସେ କରୁ ମୁଁ କାହିଁକି କରି ନ ଭାବି, ସେ ନ କଲେ ବି ମୁଁ କରିବିର ଦୃଢ଼ ନିଷ୍ପତ୍ତି ନିଅନ୍ତି, ତାହେଲେ ସତରେ

0: ସତରେ ଶ୍ରୋତା ଭଉଣୀ, ସମୟ ସ୍ରୋତରେ ଧୀରେ ଧୀରେ ବଦଳି ଯାଉଛି ତା ରୂପ, ସଭ୍ୟତାର ଶୁଷ୍କରେ ହଜି ଯାଉଛି ପ୍ରକୃତିର ପ୍ରାକୃତିକ ସୌନ୍ଦର୍ଯ୍ୟ। ସବୁଜ ସୁନ୍ଦର ପୃଥିବୀଟିଏ ଗଢ଼ିବାକୁ ହେଲେ ମାନସିକ ସ୍ତରରେ ସଚେତନ ରହି ପରିବେଶକୁ ପ୍ରଦୂଷିତ ହେବାରୁ ରୋକିବା ହିଁ ହେବ ସ୍ୱଚ୍ଛ ସୁନ୍ଦର ପୃଥିବୀଟିଏ ଗଢ଼ିବାର ପ୍ରଥମ ପ୍ରୟାସ। ତାହେଲେ ଆସନ୍ତୁ ଆଜି ଏ ବିଷୟରେ ଜାଣିବା ଉଷାରାଣୀ ଭଉଣୀଙ୍କ ଠାରୁ।
1: ଆମ ଚତୁର୍ପାଶ୍ୱ ଘେରି ରହି ଯେଉଁ ଉପାଦାନ ଗୁଡ଼ିକ ଆମ ଉପରେ ପ୍ରଭାବ ପକାଉଛନ୍ତି, ମାନେ ଜନସମାଜ ହେଉ ମାନେ ଜୀବଜଗତ ହେଉ, ଯେକୌଣସି ଉପାଦାନ ହେଉ, ଯିଏ ଆମ ଉପରେ ପ୍ରଭାବ ପକାଉଛି ଆମେ ତାକୁ କହିବା ପରିବେଶ। ଯିଏ ପ୍ରଭାବ ପକାଉଛି ଆମେ ଯଦି ତାକୁ ପରିବେଶ କହିବା, ଆମେ ଯେଉଁଠି ତିଷ୍ଠିଛେ ବା ଯେଉଁଠି ବଞ୍ଚି ରହିଛେ ଆମେ ସେ ଜାଗାଟାକୁ ସ୍ୱଚ୍ଛ ରଖିବା ନିହାତି ଦରକାର। କାରଣ ପରିବେଶ ଯଦି ସ୍ୱଚ୍ଛତା ରହିବ ତେବେ ମଣିଷର ଜୀବନଧାରଣର ମାନ, ସୁସ୍ଥ ସ୍ୱାସ୍ଥ୍ୟ ଏ ସବୁଗୁଡ଼ାକ ଠିକ୍ ରହିବ। ପରିବେଶ ଯଦି ଦୂଷିତ ହେବ ସ୍ୱାସ୍ଥ୍ୟ ନିଶ୍ଚିନ୍ତ ଭାବରେ ବିଗିଡ଼ିଯିବ। ସେଇଥିପାଇଁ ଆମର ପରିବେଶର ସ୍ୱଚ୍ଛତା ଏକାନ୍ତ ଆବଶ୍ୟକ। ତାହେଲେ ପରିବେଶ ଯଦି ଆମର ସ୍ୱାସ୍ଥ୍ୟର ସବୁ ପ୍ରଧାନ କାରଣ, ମୂଳ କାରଣ, ତେବେ ଆମେ ପ୍ରଥମେ ଏ ପରିବେଶକୁ ସ୍ୱଚ୍ଛତା ଆଣିବା ନିତ୍ୟାନ୍ତ ଦରକାର। ଆମେ ଦେଖିଛେ ଆଜିକାଲି ଗାଡ଼ି ସମସ୍ୟାଟା ବହୁତ ହେଉଛି। ବ୍ରହ୍ମପୁରରେ ଗୋଟେ ବଡ଼ ସମସ୍ୟା ଟ୍ରାଫିକ୍ ସମସ୍ୟା। ଆପଣ ଯେକୌଣସି ଜାଗାକୁ ଯାଆନ୍ତୁ ନା କାହିଁକି ଯାନବାହନ ବହୁତ, ମାନେ ଯେତିକି ପରିମାଣରେ ଆଗ ଥିଲା ବର୍ତ୍ତମାନ ବହୁଳ ପରିମାଣରେ ବ୍ୟବହାର କରାଯାଉଛି। ତାର ସେଥିରୁ ନିର୍ଗତ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରିବାରେ ପ୍ରଧାନ ଭୂମିକା ଗ୍ରହଣ କରୁଛି। ତେବେ ଆମେ ତ ସମସ୍ତଙ୍କୁ କହିପାରିବାନି ଯେ ଏଇ ଯାନବାହନ ଗୁଡ଼ାକ ତମେ ବନ୍ଦ କର, ଏତିକି ଗାଡ଼ିରେ ଚଲାଅ, କିମ୍ବା ଆଗକାଳ ଏମିତି ଏମିତି କରୁଥିଲେ, ତାକୁ ତ ଆମେ କହିପାରିବାନି। କିନ୍ତୁ ଆମେ ଏତିକି କହିଦେଇପାରିବା, ଆମେ ତାଙ୍କୁ ବୁଝେଇ ପାରିବା, ଧରିନିଅ ତମର ଏଠି ଟ୍ରାଫିକ୍ ହେଲା, ତମେ ଷ୍ଟାର୍ଟ ବନ୍ଦ କରିଦିଅ। ଷ୍ଟାର୍ଟଟା ବନ୍ଦ କରିଦେଲେ କିଛି ସମୟ ପାଇଁ ପେଟ୍ରୋଲ ବି ସଂରକ୍ଷଣ ଆମେ କରିପାରିଲେ, ଆଉ ଏ ଧୂଆଁ ନିର୍ଗତରୁ ମଧ୍ୟ ଆମେ ରକ୍ଷା କରିପାରିଲେ। ପ୍ରକୃତି ଯେଭଳି ଏଭଳି ଏଭଳି ଭାବରେ ତାଣ୍ଡବ ନୃତ୍ୟ ପ୍ରକୃତିର ଦେଖାଗଲାଣି, ନିଶ୍ଚିତ ଭାବରେ ବାୟୁମଣ୍ଡଳ ସ୍ୱଚ୍ଛତା ଆସିବା ଏକାନ୍ତ ଆବଶ୍ୟକ। କୃତି ଯେଉଁ ଅଶାନ୍ତ ଆମେ ତାକୁ କିଞ୍ଚିତ ପରିମାଣରେ ଶାନ୍ତ କରିବା, ଇଏ ଗଲା ବାୟୁମଣ୍ଡଳର କଥା। ଦ୍ୱିତୀୟ ଆସିଲା କ'ଣ, ଆମର ମୃତ୍ତିକା ସଂରକ୍ଷଣ ନାହିଁ। କାରଣ ଯେତେବେଳେ ଏମିତି ଭାବେ ବର୍ଷା ହେଉଛି, ଅଦିନ ବର୍ଷା, ସେ ମୃତ୍ତିକାଟାକୁ ଉପରର ଜୈବ ଅଞ୍ଚଳକୁ ସେ ଧୋଇ ନେଇକରି ପଳେଇ ଯାଉଛି। ସେଇ ପାଣି ଯାଉଛି କୁଆଡ଼େ, ସମୁଦ୍ରରେ ଯାଉଛି। ତେଣୁ ସମୁଦ୍ର ଯେତିକି ପରିମାଣରେ ସମତଳ ସହିତ ରହିବା କଥା, ବର୍ତ୍ତମାନ ସମୁଦ୍ରର ଜଳଭାଗଟା ମଧ୍ୟ ବଢ଼ିଗଲାଣି। ଯେମିତିକି ବହୁତ ଦିନ ତ ମୁଁ ଗୋଟେ ପାଠରେ ପଢ଼ିଥିଲି, ପୃଥିବୀକୁ ଜ୍ୱର ଆସୁଛି, ଅର୍ଥାତ୍ ଯେତେବେଳେ ଏଇ ସମୁଦ୍ର ମାନେ 15 ସେମି ଉପରକୁ ଉଠିଯିବ, ତେବେ କିଛି ଆମର ଏଇ ଯେଉଁ ସ୍ଥଳଭାଗ, ଏଇ ସୁନ୍ଦର ପୃଥିବୀଟା ଦିନେ ନାଶ ହୋଇଯିବ। ତେଣୁ ଆମକୁ ପ୍ରଥମେ ଦରକାର ମୃତ୍ତିକା ସଂରକ୍ଷଣ କରିବା ମଧ୍ୟ ଦରକାର। ଏଇ ଯେଉଁ ପାଣି ଧୋଇ ହେଇକି ଯାଉଛି, ଆମର ନାଳ ନର୍ଦ୍ଦମା ଗୁଡ଼ାକ ବନ୍ଦ ଯାଉଛି, ସଫା ହେଉନି। ଆପଣ ଦେଖିଥିବେ ପ୍ରାୟ ବ୍ରହ୍ମପୁରର ସମସ୍ତ ସହରର

ସେଇ ଯୋଉ ପଚାସଢ଼ା ଜିନିଷ ତା ଉପରେ ମଧ୍ୟ ପଡ଼େ, ଗାଈ ଗୁଡ଼ାକ ଯଦି ଅଛନ୍ତି ସେମାନଙ୍କ ଉପରେ ପଡ଼େ। ତେଣୁ ପ୍ରଥମେ ଆମେ ଗୋଟେ ସଚେତନ ସୃଷ୍ଟି କରିବା ଦରକାର ଯେ ଏ ରାସ୍ତା, ଏ ଘାଟ, ଏ ସଂସାର, ଏ ସମାଜ, ଏ ସହର ସବୁ ଆମର, ଏ ଘରଟା ଆମର ନୁହେଁ, ସବୁ କିଛି ଆମର। ତେଣୁ ଆମେ ଘରଟାକୁ ଯେମିତି ପରିଷ୍କାର ରଖିବା ପାଇଁ ଗୋଟେ ସଚେତନତା ଆମ ମନ ଭିତରେ ଅଛି, ତେଣୁ ଆମେ ରାସ୍ତାଘାଟକୁ ସଫା ରଖିବା ପାଇଁ ସଚେତନତା ଆଣିବା ନିତ୍ୟାନ୍ତ ଦରକାର। ଆଉ ମୁଁ ଭାବେ ଏଇ ଯେଉଁ ସଚେତନ ଆଣିବା ଦିଗରେ ଗୋଟେ ନାରୀ ହିଁ ସର୍ବଶ୍ରେଷ୍ଠ ପାଠ୍ୟ, କାରଣ ସିଏ ଯଦି ଚାହିଁବ ତେବେ ସାଧାରଣତଃ ଘରେ, ପରିବାରରେ, ବାହାରେ, ସମାଜରେ ସବୁ ଯା ଜାଗାରେ ମାନେ ସଚେତନତା ଆଣିପାରିବ। କାରଣ ସଫା କରିବା ଜିନିଷଟା ସାଧାରଣତଃ ଗୋଟେ ନାରୀ ହିଁ ସେ କାର୍ଯ୍ୟଟା ସମ୍ପନ୍ନ କରିଥାଏ। ମାନେ ଏଭଳି ଭାବରେ ସଚେତନତା ଆସିବ ଯଦି, ତାହେଲେ ମୁଁ ଭାବୁଛି ବହୁତ କମ୍ ଦିନ ଭିତରେ ଏ ଜିନିଷ ଗୁଡ଼ାକ ଆପେ ଆପେ ସମାନ ହେଇଯିବ, ଆଉ ସୁନ୍ଦର ପୃଥିବୀଟା ପୁଣି ଆଉ ଥରେ ସୁନ୍ଦରତାରେ ଭରିଯିବ, ଏଥିରେ ସନ୍ଦେହ ହିଁ ନାହିଁ।

ଶ୍ରୋତା ଭଉଣୀ, କାର୍ଯ୍ୟକ୍ରମ ସରିବାର ସମୟ ପାଖେଇ ଆସିଲାଣି, ଆମକୁ ବିଦାୟ ନେବାକୁ ହେବ। ତେବେ ଯିବା ପୂର୍ବରୁ ଆସନ୍ତୁ ନା ଦୃଢ଼ ଶପଥ ନେବା, ନିଜକୁ ବଦଳାଇ ନିଜ ପାଇଁ ଏକ ପ୍ରଦୂଷଣ ମୁକ୍ତ ସ୍ୱଚ୍ଛ ସୁନ୍ଦର ପୃଥିବୀ ଗଢ଼ିବା। ଏହି ଆଶା ବିଶ୍ୱାସ ନେଇ ଆଗାମୀ କାର୍ଯ୍ୟକ୍ରମରେ ପୁଣି ସାକ୍ଷାତ ହେବାର ପ୍ରତିଶ୍ରୁତି ଦେଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ନମସ୍କାର।

0: गीतों में से एक है। एसडी बर्मन के संगीत और सुनींदर के फोन पर अभिनय से मधुर बनाया है इसे। और एक साथी ने कुछ अपनी याद साझा की है कि नूतन बुआ जी की तो सभी फिल्में देखी हैं, पर अब आप लोग कहेंगे कि इसकी बुआ कैसी, तो बताती हूँ। जब हम ठाणे में थे और बाबा पिताजी के दोस्त पर्सनल सेक्रेटरी थे नूतन बुआ जी के, तब वो मुमरा में रहा करती थी। बाबा को बालू चाचा ने एक बार नूतन बुआ जी के घर में ले गए थे, तो वो बाबा वो अनमोल याद मिली जो बहुत कम लोगों को मिलती है। तो नूतन जी ने खाना खुद बनाया और इन दोनों को खिलाया, बहुत सिंपल सा। और नूतन बुआ मराठी में बहुत सुंदर बातचीत करते हुए खुद परोसा गेट तक छोड़ने आई और मराठी में कहा, ये तरहा भाऊ कधी कधी वेल मिलाला तर बालू दादा सोबत। बाबा नतमस्तक हो गए कि इतनी बड़ी हीरोइन खुद खाना बनाती है, परोसती है, ऊपर से गेट तक आती है, भाऊ कह के ऐसी हीरोइन कहीं नहीं मिलेगी। बहुत यादगार बात है। नूतन जी के लिए कुछ और हमारे पास कमेंट्स हैं। लिखे हैं कि नूतन हिंदी फिल्म जगत की एक नामचीन अदाकारा रही हैं, उनके अभिनय का लोहा हर किसी ने माना है। गूगल ने हिंदी सिनेमा की इस दिग्गज अभिनेत्री को उनके 81वें जन्मदिन पर एक विशेष गूगल डूडल के माध्यम से याद किया था। उनकी बेजोड़ अभिनय क्षमता को श्रद्धांजलि देते हुए डूडल में उनके निभाए गए सबसे प्रतिष्ठित किरदारों के भावों को दर्शाया गया। नूतन की बहुमुखी प्रतिभा को केवल एक चित्र में समेटना मुश्किल था, इसलिए डूडल में उनके चेहरे के 4 अलग अलग भावों को चित्रित किया गया था। ये भाव बंदी की संघर्षरत कल्याणी, सुजाता की व्यथित और सीमा की एक उपद्वी अनाथ लड़की के रूप में उनके उत्कृष्ट अभिनय को दर्शाते हैं। नूतन की एक विशिष्ट अभिनय शैली थी जिसमें विचरे की न्यूनतम भाव भंगिमाओं और आवाज के मॉड्यूलेशन से गहरा भाव प्रवण अभिनय किया करती थी। बिल्कुल, और इस गाने में भी जो अब आप सुनेंगे उनका जो आंखों का और जो फेशियल एक्सप्रेशन है वो भी कुछ कम तो नहीं है। अब आपको ये बताना है कि
1: आकाशवाणी ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 63ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବା ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲଡ ରେକର୍ଡ। ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସ୍ରି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ, ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲସ୍ରି ରୋଡ୍ରିଗେଜ୍ ଗତକାଲି 5 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ ଓ ସୂଚନା ଓ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତ କାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତି ବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଟାଡେଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସନ୍ଧ୍ୟାରେ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଳିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60 ଦେଶର 400 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ ସଂଘର ତତ୍ତ୍ୱାବଧାନରେ ଯୋଗାସନ ଭାରତ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା।

ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି ସାତଟି ବର୍ଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଉତ୍ସାହିତ କରିଛନ୍ତି। ସଂସ୍କୃତର ଏକ ପଂକ୍ତିକୁ ଉଦ୍ଧାର କରି ଶ୍ରୀ ମୋଦି କହିଛନ୍ତି, ନିୟମିତ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିଥାଏ। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଉପରେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ମେଘାଳୟର ଶିଲଂଠାରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ପରିଷଦର 63ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମେଘାଳୟର ରାଜ୍ୟପାଳ ସିଏଚ୍ ବିଜୟଶଙ୍କର, ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ କେ ସାଙ୍ଗମା, କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୈଠକରେ ଯୋଗ ଦେଇଛନ୍ତି। ଉତ୍ତର ପୂର୍ବାଞ୍ଚଳ ପରିଷଦ ଆଇନ 1971 ଅନୁସାରେ ପ୍ରତିଷ୍ଠିତ ଉତ୍ତର ପୂର୍ବାଞ୍ଚଳ ପରିଷଦ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ସର୍ବୋଚ୍ଚ ଆଞ୍ଚଳିକ ଯୋଜନା ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହି କ୍ଷେତ୍ରରେ ସମନ୍ୱିତ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସମବାୟ ସଂହିତାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଦିଲ୍ଲୀ ମାଲ୍ୟବନ ନଗରସ୍ଥିତ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଭେଟିଛନ୍ତି। ସାକେତ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ଥିବା ଆହତଙ୍କ ପରିବାରବର୍ଗଙ୍କ ସହ ମଧ୍ୟ ହସ୍ପିଟାଲରେ ଆଲୋଚନା କରିଛନ୍ତି। ଚିକିତ୍ସା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଗୁରୁତର ଆହତଙ୍କୁ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତକଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମସ୍ଥାନକୁ ପଠାଇବା ପାଇଁ ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ଗିନିଜ୍ ୱାର୍ଲଡ ରେକର୍ଡ ସ୍ୱୀକୃତି ପ୍ରଦାନ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଏ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସ 25 ତାରିଖରୁ 31 ତାରିଖ ମଧ୍ୟରେ ଆୟୋଜିତ ବିକଶିତ ଭାରତ ଯୁବ ନେତାଙ୍କ ସଂଳାପ 2026 କୁଇଜ୍ ମାଧ୍ୟମରେ ଏହି ରେକର୍ଡ ହାସଲ କରାଯାଇଛି। ଡକ୍ଟର ମାଣ୍ଡଭ୍ୟ ଏହି ଅବସରରେ ମାଇ ଭାରତ ଦଳକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମାଣ୍ଡଭ୍ୟ କହିଛନ୍ତି, ଦେଶର ଯୁବପିଢ଼ି ବହୁ ସଂଖ୍ୟାରେ ଏହି ପ୍ଲାଟଫର୍ମ ସହିତ ଜଡ଼ିତ ହେଉଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ପ୍ଲାଟଫର୍ମର ପ୍ରାରମ୍ଭରେ ମାଇ ଭାରତରେ ସମଗ୍ର ଦେଶର 2,19,00,000 ଅଧିକ ଯୁବବର୍ଗ ପଞ୍ଜୀକରଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ଯୁବବର୍ଗଙ୍କୁ ଏହି ପ୍ଲାଟଫର୍ମରେ ପଞ୍ଜୀକରଣ କରିବା ସହ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଓ ଡାମନ ଗସ୍ତ କରିବେ। ଗୁଜରାଟର ସୁରଟରେ 18,800 କୋଟିରୁ ଅଧିକ ଟଙ୍କା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ସଡ଼କ ଯୋଗାଯୋଗ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ। ସୁରଟଠାରେ ଶ୍ରୀ ମୋଦି 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇସି ହସ୍ପିଟାଲର ଉଦ୍ଘାଟନ କରିବା ସହ ଦାହେଜ ପେଟ୍ରୋଲିୟମ ପ୍ରକଳ୍ପର ଆଧୁନିକ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ଉନ୍ନତି ଏବଂ ଚିକିତ୍ସା ଭିତ୍ତିଭୂମି ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ଶ୍ରୀ ମୋଦି ଦାମନ ଯାତ୍ରା କରିବେ। ସେଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟରେ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଭିତ୍ତିଭୂମି ବିକାଶ, ଯୋଗାଯୋଗ, ବେସାମରିକ ବିମାନ ଚଳାଚଳ ଏବଂ ଜନକଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ। ମହିଳା ମୁଷ୍ଟିଯୋଦ୍ଧା ଭିନେଶ ଫୋଗଟ୍ଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯିବା ସଂକ୍ରାନ୍ତ ଦିଲ୍ଲୀ ହାଇକୋର୍ଟଙ୍କ

0: ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 8, 9 ଓ 10 ତାରିଖରେ ପ୍ରତ୍ୟେକ ଦିନକୁ 2 ପର୍ଯ୍ୟାୟରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପ୍ରାୟ 29 ଲକ୍ଷ ପରୀକ୍ଷାର୍ଥୀ ସାମିଲ ହେବାର ଆଶା କରାଯାଉଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମରେ କୌଣସି ପରିସ୍ଥିତିକୁ ଗୁଜବ ବା ଅପପ୍ରଚାର ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚବେ। ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝୀ କହିଛନ୍ତି, ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କରା ଗିନିଜ୍ ୱାର୍ଲଡ ରେକର୍ଡ ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. Energy, security, trade and investment topped the agenda of Prime Minister Narendra Modi's talks with Acting President of Venezuela, Delcy Rodriguez, in New Delhi. Northeastern Council's meeting underway in Shillong. Union Home Minister Amit Shah chairs deliberations on tourism, agriculture, economic corridor development, infrastructure and connectivity. Veteran film producer Pehlaj Nihalani passes away. Republicans and Democrats jointly seek to end President Donald Trump's military action in Iran. U.S. House of Representatives passes resolution. Southwest monsoon sets in over Kerala. And first World Yoga and Sports Championship to begin in Ahmedabad this evening. Minister Narendra Modi held wide-ranging discussions today with Acting President of Venezuela, Delcy Rodriguez, in New Delhi. In a social media post, the Ministry of External Affairs said the leaders reviewed the full spectrum of bilateral relations and explored new avenues of cooperation in energy, trade, investment, healthcare, automobiles, among others. It added that the leaders also exchanged views on global and regional issues of mutual interest. The ministry noted that both sides reaffirmed their commitment to deepening the bilateral partnership and advancing the interests of the Global South. Earlier, External Affairs Minister S. Jaishankar called on Ms. Rodriguez. In a social media post, Dr. Jaishankar said, India values her long-standing commitment to the India-Venezuela relationship. Ms. Rodriguez arrived in New Delhi yesterday on a 5-day visit to India. She is accompanied by a delegation comprising the Ministers of Foreign Affairs, Economy and Finance, Science and Technology and Transportation. The visit is expected to further strengthen bilateral ties and deepen engagement between the two countries across diverse sectors. President Dravi Murmu

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋଏଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। IGIT ସରାଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ। ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ଦୃଢ଼ତାର ସହିତ ମୁକାବିଲା କରିଛି ବୋଲି ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ମାଝି କହିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରି ରାଜ୍ୟ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 1999 ମହାବାତ୍ୟା କଥା ମନେ ପକାଇଥିଲେ। ବୈଠକର ଉପଯୋଗୀ ନିଷ୍କର୍ଷ, ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନୂତନ ଜ୍ଞାନକୌଶଳ ବୈଜ୍ଞାନିକ ପଦ୍ଧତିର ଉପଯୋଗ

0: ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସମସ୍ତଙ୍କର ପାଇଁ ଇଏ ଅତ୍ୟନ୍ତ ଆନନ୍ଦର କଥା ଯେ ବ୍ରିକ୍ସ ଡିଜାଷ୍ଟର ରିସ୍କ ରିଡକ୍ସନ ଗ୍ରୁପ ବୈଠକ ଆମ ଓଡ଼ିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଧାମ ପୁରୀରେ ଆଜି ଏହା ଆରମ୍ଭ ହେଇଛି। ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି। 1999 ମହାବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।
0: ମୁଖ୍ୟମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୃଷ୍ଟ ବିଭିନ୍ନ ପ୍ରତିବନ୍ଧକର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟ ସହଯୋଗକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ବିପଦ ହ୍ରାସ ଏକ ସ୍ଥାୟୀ ଉନ୍ନତି ଆର୍ଥିକ ସ୍ଥିରତା ଓ ମାନବ ସୁରକ୍ଷାର ଆଧାର ପାଲଟିଛି। ଜଳବାୟୁ ପରିବର୍ତ୍ତନ ତୀବ୍ର ସହରୀକରଣ ଓ ପରିବେଶ ଅବକ୍ଷୟ ଯୋଗୁଁ ବିଶ୍ୱରେ ସୃଷ୍ଟି ହେଉଥିବା ଆପତ୍କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉତ୍ତମ ପ୍ରସ୍ତୁତି ଓ ସମନ୍ୱିତ କାର୍ଯ୍ୟର ଆବଶ୍ୟକତା ରହିଛି। ପୁରୀଠାରେ ଆୟୋଜିତ ଏହି ସମ୍ମିଳନୀ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ନୀତି ଓ ଢାଞ୍ଚାକୁ ନୂତନ ଦିଗ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ସାମଗ୍ରିକ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା ପାଇଁ ଅର୍ଥବ୍ୟବସ୍ଥା ବହୁମୁଖୀ ପ୍ରାକ୍ ସତର୍କତା ବ୍ୟବସ୍ଥା ସ୍ଥିର ଭିତ୍ତିଭୂମି ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯିବ। ବ୍ରିକ୍ସ ସଦସ୍ୟ ଦେଶ ବ୍ରାଜିଲ ଚୀନ ଇଜିପ୍ଟ ଇଥିଓପିଆ ଭାରତ ଇଣ୍ଡୋନେସିଆ ଇରାନ ରୁଷ ସାଉଦି ଆରବ ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ବୈଠକରେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ଭୁବନେଶ୍ୱର ପୁଲିସ ଭବନଠାରେ ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥା ସମସ୍ୟା ସମାଧାନ ଓ ଆଗାମୀ ପଦକ୍ଷେପ ଶୀର୍ଷକ ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଘୁରାନିଆ ଯୋଗଦେଇ କହିଛନ୍ତି ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ ସାମୁଦ୍ରିକ ବାଣିଜ୍ୟ ଓ ଜନସୁରକ୍ଷା ସହିତ ଏହା ନିବିଡ଼ ଭାବେ ଜଡ଼ିତ। ଭୁବନେଶ୍ୱରରେ ଅବସ୍ଥାପିତ କମାଣ୍ଡ କଣ୍ଟ୍ରୋଲ ଏବଂ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଓ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ଓଡ଼ିଶାର ତଟ ସୁରକ୍ଷାକୁ ନେଇ ଆହୁରି କଡ଼ାକଡ଼ି ନିୟମ ପ୍ରଣୟନ କରାଯିବ। ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ତଟ ସୁରକ୍ଷା ବାହିନୀ ସଜାଗ ରହିଛନ୍ତି। ରାଜ୍ୟ ସରକାର ତଟ ସୁରକ୍ଷା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଶ୍ରୀ ଖୁରାନିଆ କହିଛନ୍ତି।
2: ଆସନ୍ତା ବର୍ଷେ 2 ବର୍ଷ ଭିତରେ ଆମେ କହିପାରିବୁ ଓଡ଼ିଶା ପୁଲିସର କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗ ଆମର ଦେଶରେ ନମ୍ବର 1। ଆଜି ପ୍ରଥମ ଥର ପାଇଁ ଗୋଟେ ଷ୍ଟେଟ ଲେଭେଲ କୋଷ୍ଟାଲ ସିକ୍ୟୁରିଟି ଉପରେ ସେମିନାର ଆୟୋଜିତ କରାଯାଇଛି। ବିଗତ 2 ବର୍ଷ ଭିତରେ ରାଜ୍ୟ ସରକାର ଓଡ଼ିଶାର ତଟୀୟ ସୁରକ୍ଷା ସୁଦୃଢ଼ କରିବା ପାଇଁ ପ୍ରାୟ 150 କୋଟି ଟଙ୍କା କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗକୁ ଦେଇଛନ୍ତି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ସେଣ୍ଟ୍ରାଲାଇଜ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ୱରରେ ସ୍ଥାପିତ କରାଯାଇଛି। ସେତେ ଆମର କୋଷ୍ଟାଲ ସିକ୍ୟୁରିଟିର ଯେଉଁ ବୋଟ୍ସ ପେଟ୍ରୋଲିଂ।
0: ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁରକ୍ଷା ଓ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଆସନ୍ତା 24 ତାରିଖରେ ଜାତୀୟ ସ୍ତରୀୟ ତଟ ସୁରକ୍ଷା ନେଇ ଏକ ବୃହତ ସମ୍ମିଳନୀର ଆୟୋଜନ କରାଯାଉଛି। ଏଥିରେ ଦେଶର ସମସ୍ତ ତଟବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶଗ୍ରହଣ କରିବେ। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପତ୍ତିକୁ ଆଜି 2 ବର୍ଷ ପୂରଣ ହୋଇଛି। ଜୁନ୍ ମାସ 12 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ

ଲକ୍ଷ୍ୟ କରିଛନ୍ତି ରାଜ୍ୟ ସରକାରଙ୍କ ବଜେଟ୍ 2024-27ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଆଇଡିଆଇଟି ସାରଙ୍ଗକୁ ସମ୍ମାନ ଭାବେ ଉନ୍ନତ କରାଗଲେ ଏହା ରାଜ୍ୟ ଶିଳ୍ପ ଅଭିବୃଦ୍ଧି ଗବେଷଣା ଓ ଉଦ୍ଭାବନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସରସ୍ୱତୀ ସମ୍ମାନପ୍ରାପ୍ତ ବିଶିଷ୍ଟ କବି କଥାକାର ଓ ଚିତ୍ରକ ଜଗନ୍ନାଥ ପ୍ରସାଦ ଦାସଙ୍କ ଆଜି 91 ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ପ୍ରସିଦ୍ଧ ଆଧୁନିକ ଓଡ଼ିଆ ଲେଖକ ଭାବେ ସେ ଦେଶ ବିଦେଶରେ ସ୍ୱନାମ ଅର୍ଜନ କରିଥିଲେ। ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ଶ୍ରୀ ଦାସ ସାହିତ୍ୟ ସାଧନାରେ ନିଜକୁ ବ୍ରତି ରଖିଥିଲେ। ତାଙ୍କର କାଳଜୟୀ ରଚନା ମଧ୍ୟରେ ପରିକ୍ରମା, ପ୍ରଥମ ପୁରୁଷ, ଦେଶ, କାଳ, ପାତ୍ର, ସୂର୍ଯ୍ୟାସ୍ତ ପୂର୍ବ ପୁସ୍ତକ ବେଶ ଲୋକପ୍ରିୟ। ସାହିତ୍ୟ କୃତି ପାଇଁ ଶ୍ରୀ ଦାସ ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗତ ଦାସଙ୍କର ପରଲୋକରେ ଶୋକ ପ୍ରକାଶ କରି କହିଛନ୍ତି, ସାହିତ୍ୟ ସାଧନା ସହ ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ମହତ୍ୱପୂର୍ଣ୍ଣ ସେବା ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସହରାଞ୍ଚଳ ଉଠା ଦୋକାନୀଙ୍କ ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ କେ ଦିବ୍ୟରଞ୍ଜନ ବିକ୍ରେତାମାନଙ୍କୁ ବିନା ବନ୍ଧକରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ସାମାଜିକ ଜନଶୁଣାଣି ସମୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗୁଣାତ୍ମକ ଶିକ୍ଷାର ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଚାଲିଥିବା 20 ଦିନିଆ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିରର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ପାଠପଢ଼ା ଓ ଆଗାମୀ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସ୍ୱର୍ଣ୍ଣ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକା ସାମିଲ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ବଲପୁରରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଦେଶର 10ଟି ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। ଆଗାମୀ 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବା କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ମୌସୁମୀ ବାୟୁ 3 ଦିନ ବିଳମ୍ବରେ କେରଳ ସ୍ପର୍ଶ କରିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁଗୁଳି ଜାରି ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ଏକ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଇଜିଆଇଟି ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

ଶ୍ରୋତାଙ୍କୁ ଆପଣମାନେ ତୋଳିଆ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଅପରାହ୍ନ 5ଟା ଶୁଣନ୍ତୁ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ପ୍ରତର୍କଳୁ ନାଟ୍ୟଧାରା କ୍ରମରେ କୃଷ୍ଣଲହରା ତୃତୀୟ ଭାଗ ପରିବେଷଣ କରିଥିଲେ ଭବନୀ ପାତ୍ର ସାଥୀ ଆକାଶବାଣୀ ବ୍ରହ୍ମପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6। ଶୁଣନ୍ତୁ ହିନ୍ଦୀରେ ଏବଂ ଇଂରେଜୀରେ ସମ୍ବାଦ। ରିଲେ କୃଷ୍ଣ, ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମର ମୁଖ୍ୟାଂଶ। ଆସନ୍ତାକାଲି ସକାଳ 6:10 ଶୁଣିବେ ଭକ୍ତିତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି, ଅନୁଚିନ୍ତା ରହିଛି ସକାଳ 6:35। ଶୁଣିବେ ଓଡ଼ିଆରେ ଭାଗବତ ସକାଳ 6:40। ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ଲେଖରେ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଛାନ୍ଦ ଚମ୍ପୁ ଓଡ଼ିଶୀ ଗୀତର କାର୍ଯ୍ୟକ୍ରମ ଶୁଣିବେ ସକାଳ 7:25। ଲଘୁ ସ୍ୱାସ୍ଥ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣିବେ

ଶୁଣିବେ ଓଡ଼ିଆରେ ଭାଗବତ ସକାଳ 6:40, ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ଲେଖରେ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ ଛାନ୍ଦ ଚମ୍ପୁ ଓଡ଼ିଶୀ ଗୀତର କାର୍ଯ୍ୟକ୍ରମ ଶୁଣିବେ ସକାଳ 7:25, ଲଘୁ ସ୍ୱାସ୍ଥ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣିବେ

ଉଠେଇ ସନ୍ଧ୍ୟା 6:15 ମିନିଟ୍ ଶୁଣିବେ ସନ୍ଥ ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସ, ପରେ ଶୁଣିବେ ଦେଶଭକ୍ତିଟିଏ। ରାତି 7:00 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। କୃଷି ସଂସ୍ଥା ରହିଛି ରାତି 7:30। ରାତି 8:00 ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। କେତୋଟି ଓଡ଼ିଆ କଥାଚିତ୍ର ଗୀତ ଶୁଣାଇବୁ ରାତି 8:15। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ରାତି 8:30। ରାତି 9:00 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। କେତୋଟି ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 10:35। ଶ୍ରୋତାଙ୍କୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବା କାର୍ଯ୍ୟକ୍ରମର ମୁଖ୍ୟାଂଶ।

0: ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:15 ଶୁଣନ୍ତୁ ରାମଚରିତ ମାନସର ବାବନ୍ତ ଭାଗ।
1: एपिसोड नंबर 52।

ଆକାଶବାଣୀ କଟକ ପ୍ରଜା କରୁଛୁ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ।

0: ବିବାହ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଯଦି ଆମେ ଶାରୀରିକ ଭାବେ ସୁସ୍ଥ ନ ରହିବା, ମାନସିକ ଭାବେ ମଜବୁତ ନ ହେବା, ତେବେ ଆମ ଦୈନନ୍ଦିନ ଜୀବନରେ ବ୍ୟତିକ୍ରମ ଦେଖାଦେବ, ଆମର କାର୍ଯ୍ୟଧାରାରେ ସଫଳତା ଆସିବନି କି ଆମର, ଆମ ଗାଁର, ଆମ ରାଜ୍ୟର ତଥା ଦେଶର ବିକାଶରେ ଆମର ଭାଗିଦାରିତା ରହିବନି। କହିବା ଅର୍ଥ ହେଉଛି ଆମ ପରିବେଶର ସୁରକ୍ଷା ଦିଗରେ ଆମେ ଅଣ୍ଟା ଭିଡ଼ିବା, ଯେଉଁ ପ୍ରକୃତି ଆମର ମା ତାର ଯତ୍ନ ନେବା, ତାକୁ ସୁରକ୍ଷିତ ରଖିବା, ବିଶେଷ କରି ଜଙ୍ଗଲ ପରିବେଶର ସୁରକ୍ଷା ଦିଗରେ ଆମେ ଅଣ୍ଟା ଭିଡ଼ିବା, ପ୍ରଚୁର ବୃକ୍ଷଚାରା ରୋପଣ କରିବା, ତାକୁ ଯତ୍ନ ସହକାରେ ବଢ଼ାଇବା ଏବଂ ଆମ ପରିବେଶକୁ ସୁସ୍ଥ ସୁନ୍ଦର ରଖିବା। ତେବେ ଜଙ୍ଗଲ ପରିବେଶର ସୁରକ୍ଷା କେତେ ଜରୁରୀ, ଜଙ୍ଗଲ ସମ୍ପଦର ଅବକ୍ଷୟ ହେଲେ ଏହା ଆମ ଜୀବନ ଧାରଣ ଉପରେ କି ପ୍ରଭାବ ପକାଏ, ସୁସ୍ଥ ପରିବେଶର ମହତ୍ତ୍ୱ, ନୂଆ ଜଙ୍ଗଲ ସୃଷ୍ଟି ଦ୍ୱାରା ଆମ ଦେଶର ବିକାଶ କେତେ ତ୍ୱରାନ୍ୱିତ ହୋଇପାରିବ, ଏମିତି କିଛି ପ୍ରସଙ୍ଗକୁ ଆଧାର କରି ଆଜିର ଆଲୋଚ୍ୟ ବିଷୟ ଜଙ୍ଗଲ ପରିବେଶର ସୁରକ୍ଷା। ଏ ସମ୍ପର୍କରେ ଆଲୋକପାତ କରୁଛନ୍ତି ଡକ୍ଟର ଭାରତ ଭୂଷଣ ରଥ।
1: ଆମେ ସମସ୍ତେ ଜାଣିଛେ ପରିବେଶ ସୁରକ୍ଷା ଯଦି ନ ରହିବ ତେବେ ବିଶ୍ୱ ଦିନେ ଦିନେ ଧ୍ୱଂସ ହେଇଯିବ। ବିଶ୍ୱକୁ ଯଦି କେହି ବଞ୍ଚାଇ ରଖିଛି ତେବେ ତାହା ହେଉଛି ଆମର ପରିବେଶ। ସେଥିପାଇଁ ବେଦ କୁହନ୍ତି ଓମ୍ ଦ୍ୟୌଃ ଶାନ୍ତିଃ ଅନ୍ତରିକ୍ଷ ଗୁମ୍ ଶାନ୍ତିଃ ପୃଥିବୀ ଶାନ୍ତିରାପଃ ଶାନ୍ତିଃ ଔଷଧୟଃ ଶାନ୍ତିଃ ବନସ୍ପତୟଃ ଶାନ୍ତିର୍ବିଶ୍ୱେ ଦେବାଃ ଶାନ୍ତି ବ୍ରହ୍ମ ଶାନ୍ତିଃ ସର୍ବଗୁମ୍ ଶାନ୍ତିଃ ଶାନ୍ତିରେବ ଶାନ୍ତିଃ ଛାମା ଶାନ୍ତିରେଧି। ଏଇ ଯୋଉ ବୈଦିକ ମନ୍ତ୍ରଟି ଏହା ଋଗ୍ବେଦରୁ ଆସିଅଛି ଏବଂ ଏହି ଋଗ୍ବେଦ ବୈଦିକ ମନ୍ତ୍ରରେ କହୁଛନ୍ତି ଯେ ଦ୍ୟୌଃ ଶାନ୍ତିଃ ପୃଥିବୀ ଶାନ୍ତିଃ ଆପଃ ଶାନ୍ତିଃ ବନସ୍ପତୟଃ ଶାନ୍ତିଃ ଔଷଧୟଃ ଶାନ୍ତିଃ। ଏଇଭଳି ଭାବରେ ମନ୍ତ୍ର ଗୁଡିକୁ କହିବାର ଅର୍ଥ ହେଉଛି ଯଦି ଔଷଧୀୟ ବୃକ୍ଷ ଗୁଡିକ ଯଦି ଶାନ୍ତି ନ ରହିବେ ଅର୍ଥାତ୍ ସୁରକ୍ଷିତ ନ ରହିବେ, ବନସ୍ପତୟଃ ଶାନ୍ତିଃ ବନସ୍ପତି ନାମ ବୃକ୍ଷଲତା, ବୃକ୍ଷଲତା ଗୁଡିକ ଯଦି ଶାନ୍ତି ନ ରହିବେ ଅର୍ଥାତ୍ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ନ ରହିବେ ତେବେ ବିଶ୍ୱ ସୁରକ୍ଷିତ ହୋଇପାରିବ ନାହିଁ। ଏବଂ ତାପରେ ସେ କହୁଛନ୍ତି ଦ୍ୟୌଃ ଶାନ୍ତିଃ ଆପଃ ଶାନ୍ତିଃ, ଆପଃ ଅର୍ଥାତ୍ ଜଳ, ତେଣୁ ଯଦି ଜଳର ସୁରକ୍ଷା କରାଯାଏ, ଯଦି ଜଳକୁ ଠିକ ଭାବରେ ପ୍ରୋଟେକ୍ଟ ନ କରାଯାଏ ତେବେ ଆମ ପୃଥିବୀ ପୃଷ୍ଠରେ ନିଶ୍ଚିତ ଭାବରେ ଇମ୍ବାଲାନ୍ସ ଅର୍ଥାତ୍ ବ୍ୟତିକ୍ରମ ଦେଖାଯିବ। ତେଣୁ ଆକାଶ ହୁଅନ୍ତୁ ଅଥବା ଜଳ ହୁଅନ୍ତୁ ଅଥବା ପୃଥିବୀ ହୁଅନ୍ତୁ ଅଥବା ଆମର ଏଇ ଯୋଉ ବନସ୍ପତି ବୃକ୍ଷ ଲତା ନଦୀ ପାହାଡ଼ ପର୍ବତ ଏ ଯେ ସମସ୍ତ ପରିବେଶର ଯୋଉ ପ୍ରକୃତିର ତତ୍ତ୍ୱ ସେ ତତ୍ତ୍ୱକୁ ଆମେ ଯଦି ସୁରକ୍ଷିତ କରିବା ତେବେ ଦିନେ ନା ଦିନେ ଏ ବିଶ୍ୱ ନିଶ୍ଚିତ ଭାବରେ ଧ୍ୱଂସାଭିମୁଖୀ ହେବ। ଆଜି ଆମ୍ଭେମାନେ ଦେଖୁଛେ ଯେତେବେଳେ ଗୋଟିଏ 12 ମାସ ଆମ ପାଖରେ ରହିଛି ଏବଂ 6ଟି ଋତୁ ରହିଛନ୍ତି, ଆଜି ଆମେ ଆଉ 6ଟି ଋତୁ ଦୃଷ୍ଟିଗୋଚର ହେଇପାରୁନାହିଁ, କେବଳ 2-3ଟି ଋତୁ ଆମ ପାଖରେ ଆସୁଛି। ଗୋଟିଏ ହେଉଛି ବିଶେଷ ଭାବରେ ଗ୍ରୀଷ୍ମ ବର୍ଷା ଏବଂ ତାପରେ ଶୀତ, ଏଇଭଳି 3ଟି ଋତୁ ଆମ ପାଖରେ ବର୍ତ୍ତମାନ ଦୃଷ୍ଟିଗୋଚର ହେଉଛି। ତେବେ ଶୀତ ମଧ୍ୟ ଧୀରେ ଧୀରେ ବିଲୁପ୍ତ ହେବାକୁ ଆସିଲାଣି, କେବଳ ଗ୍ରୀଷ୍ମ ଗୋଟିଏ ଋତୁ ବର୍ତ୍ତମାନ ସମଗ୍ର ବିଶ୍ୱରେ ନିଜର ସ୍ଥିତିକୁ ବଜାୟ କରି ରଖୁଛି। ତ ଏଭଳି ପରିସ୍ଥିତି ସୃଷ୍ଟି ହେବାର କାରଣ ହେଉଛି ପରିବେଶର ସନ୍ତୁଳନ। ତେଣୁ ପରିବେଶର ସୁରକ୍ଷା ପାଇଁ ଆମେମାନେ ସମସ୍ତେ ଚେଷ୍ଟିତ, ବିଶେଷ କରି ଯେଉଁ ଯୁବ ସମାଜ, ବିଶେଷ କରି ସମାଜସେବୀ ସଂଗଠନ ଏବଂ ସର୍ବୋପରି ଭାରତ ସରକାର ତଥା ଓଡ଼ିଶା ସରକାର ଏବଂ ଅନ୍ୟାନ୍ୟ ରାଜ୍ୟ ସରକାର ମଧ୍ୟ ପରିବେଶର ସୁରକ୍ଷା ପାଇଁ ବିଶେଷ ଭାବରେ ଚେଷ୍ଟିତ ଅଛନ୍ତି। କିନ୍ତୁ ସେ ଯୋଉ ଚେଷ୍ଟା କରାଯାଉଛି ସେ ଚେଷ୍ଟାକୁ ଆହୁରି ପ୍ରାମାଣିକ ଭାବରେ କରିବା ଦରକାର ଏବଂ ସେ ଚେଷ୍ଟାକୁ ସଂକଳ୍ପବଦ୍ଧ ସହିତ କରିବା ଦରକାର। ଯଦି ସଂକଳ୍ପବଦ୍ଧ ହୋଇ ଆମେ ପରିବେଶର ସୁରକ୍ଷା ନ କରିବା ତେବେ ଦିନେ ଦିନେ ଆମେମାନେ ହିଁ ଆମର ବିପଦକୁ ଡାକି ଆଣିବା ଏବଂ ଆମର ଭବିଷ୍ୟତ ପିଢ଼ି ନିଶ୍ଚିତ ଭାବରେ ବିପଦର ସମ୍ମୁଖୀନ ହେବ। ତେଣୁ ଆମେମାନେ ଦେଖୁଛେ ଭାରତ ସରକାରଙ୍କର ଅନେକ ଗୁଡ଼ିଏ ପ୍ରକଳ୍ପ ୟା ପାଇଁ କାର୍ଯ୍ୟ କରୁଛି, ଯେମିତି ସେମାନେ ଡ୍ରୋନ୍ ମାଧ୍ୟମରେ ଭାରତ ସରକାରଙ୍କର ଅଧିକାରୀମାନେ ଡ୍ରୋନ୍ ମାଧ୍ୟମରେ କେଉଁ ଜଙ୍ଗଲରେ କେତେ ପରିମାଣର ପ୍ରାଣୀ, କେତେ ବନ୍ୟଜନ୍ତୁ ଅଛନ୍ତି, କେତେ ବୃକ୍ଷ ଆଜି ରହିଛି, କେତେ ବନସ୍ପତି ରହିଛନ୍ତି, ଆମ ହିମାଳୟ ଠାରୁ ଆରମ୍ଭ କରି ଗନ୍ଧମାଦନ ଠାରୁ ଆରମ୍ଭ କରି ସେପଟେ ନୈମିଷାରଣ୍ୟ ଠାରୁ ଆରମ୍ଭ କରି ପ୍ରତ୍ୟେକଟି ବଡ଼ ବଡ଼ ଆମର ଯୋଉ ଅରଣ୍ୟ ସବୁ ରହିଛି ସେ ଅରଣ୍ୟର ସମସ୍ତ ପ୍ରାକୃତିକ ଏବଂ ଜୈବିକ ବିବିଧତାକୁ ସେମାନେ ଆକଳନ କରୁଛନ୍ତି ଡ୍ରୋନ୍ କ୍ୟାମେରା ମାଧ୍ୟମରେ। ଏବଂ ବେଳେବେଳେ ଯେତେବେଳେ ଅଗ୍ନିକାଣ୍ଡ ହେଉଛି ଅରଣ୍ୟରେ ସେତେବେଳେ ବହୁତ କଷ୍ଟରେ ଆମର ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟ ରହିଛି ସେ ମଧ୍ୟ ବହୁତ କଷ୍ଟ କରି ସେମାନେ ଯାଇ ଏହାକୁ ସୁରକ୍ଷିତ କରୁଛନ୍ତି ଏବଂ ଅଗ୍ନି ନିର୍ବାପନ କରୁଛନ୍ତି। ଠିକ୍ ସେଇଭଳି ଭାବରେ ପ୍ରକୃତି ସୁରକ୍ଷା କରିବା ପାଇଁ ଆମର ଭାରତ ସରକାର ଅନେକ ପଦକ୍ଷେପ ନେବା ସତ୍ତ୍ୱେ ମଧ୍ୟ ଆଜି ମଧ୍ୟ ପ୍ରାଣୀମାନଙ୍କୁ ହିଂସା କରାଯାଉଛି, ଯେଉଁ ବନ୍ୟଜନ୍ତୁ ଶିକାର କରାଯାଉଛି, ନିରୀହ ବନ୍ୟଜନ୍ତୁମାନଙ୍କୁ ଅଯଥାରେ ମାରି ଦିଆଯାଉଛି, ଏବଂ ତା ସହିତ ଆମର ଯେତେବେଳେ ବୃଷ୍ଟିର ଅଭାବ ରହୁଛି ତାର ମୁଖ୍ୟ କାରଣ ହେଉଛି ଆଜି ଗଛ ନାହିଁ। ଯଦି ଗଛ ନ ରହିବ, ଯଦି ପ୍ରକୃତି ସୁରକ୍ଷା ନ ରହିବ,

ତେବେ ଆମେ କେମିତି ବଞ୍ଚିବା? ଆଜି ବିନା କାରଣରେ ଆମେ ବିଲ୍ଡିଂ ତିଆରି କରୁଛେ, କଳକାରଖାନା ତିଆରି କରୁଛେ, ଏ କରିବାର ଯୋଉ ମୂଳଭୂତ ଆମେ ଯାହାକୁ ପ୍ରଥମେ ବଳି ପକଉଛେ ସେ ହେଉଛନ୍ତି ବୃକ୍ଷଲତା ଏବଂ ପାହାଡ଼ ପର୍ବତ ଝରଣା। ତେବେ ଯୋଉ ସ୍ଥାନକୁ ଆମେ ଭ୍ରମଣ କରିବା ପାଇଁ ଯାଉଛେ କାହିଁକି ଯାଉଛେ? ତାର ପ୍ରକୃତି ଅତ୍ୟନ୍ତ ସୁନ୍ଦର। ସମୟ ଥିଲା ହିମାଳୟରେ ଅନେକ ବୃକ୍ଷ ଥିଲେ, କିନ୍ତୁ ଆଜି ସେ ବୃକ୍ଷ ଗୁଡିକୁ କାଟି ଆମେମାନେ ସେଠି ବଡ ବଡ ପଞ୍ଚତାରକା ହୋଟେଲ ବନେଇକି ସେଠି ନିର୍ମାଣ କରିକି ବଦ୍ରୀନାଥ ହୁଅନ୍ତୁ, କେଦାରନାଥ ହୁଅନ୍ତୁ ବା ଋଷିକେଶ ହୁଅନ୍ତୁ, ଗଙ୍ଗାଙ୍କ ଯୋଉ ପବିତ୍ର ଜଳଧାରା, ସେ ଜଳଧାରାକୁ ଆମେ ଦିନକୁ ଦିନ ନଷ୍ଟ କରୁଛେ। ଓଡ଼ିଶାରେ ଆପଣମାନେ ଦେଖନ୍ତୁ, ଭୁବନେଶ୍ୱର ଠାରୁ ଆରମ୍ଭ କରି ଓଡ଼ିଶାର ଅନେକ ସ୍ଥାନରେ ବିରାଟ ବିରାଟ ଦ୍ରୁମ ସବୁ ଥିଲେ। ସେ ଆମ୍ବ ହୁଅନ୍ତୁ, ସେ ବର ହୁଅନ୍ତୁ, ସେ ଅଶ୍ୱସ୍ଥ ହୁଅନ୍ତୁ, ଅନେକ ଦ୍ରୁମ ଥିଲେ। ଏବଂ ଓଡ଼ିଶାରେ ଆମେମାନେ ମଧ୍ୟ ଦେଖିଛେ ବାଘ ଭାଲୁ ଭୟଙ୍କର ଜୀବଜନ୍ତୁ ମାନେ ଆମମାନଙ୍କ ସମ୍ମୁଖ ଦୃଷ୍ଟିଗୋଚର ହେଉଥିଲେ ଆମ ପିଲାବେଳେ, କିନ୍ତୁ ବର୍ତ୍ତମାନ ସେଗୁଡିକ ସ୍ୱପ୍ନ। ଗୋଟିଏ ସାମାନ୍ୟ ଜୀବଟିଏ ମଧ୍ୟ, ଗୁଣ୍ଡୁଚି ମୂଷାଟିଏ ମଧ୍ୟ ମାନେ ବିରଳ ହେଲାଣି, ବାଇ ଚଢ଼େଇଟିଏ ମଧ୍ୟ ବିରଳ ହେଲାଣି। ତେଣୁ ଏଭଳି ପରିସ୍ଥିତିରେ ଆମେ ବିଶ୍ୱକୁ କେମିତି ବଞ୍ଚେଇ ରଖିବା? ବିଶ୍ୱକୁ ବଞ୍ଚେଇ ରଖିବା ପାଇଁ ହେଲେ ଆମକୁ ପ୍ରକୃତିକୁ ବଞ୍ଚେଇ ରଖିବାକୁ ପଡିବ, ଏବଂ ତତ୍ ସହିତ ଜଳ ବାୟୁ ଏବଂ ଆକାଶ ଏ ସମସ୍ତ ପ୍ରାକୃତିକ ତତ୍ତ୍ୱକୁ ଆମେ ଯଦି ଠିକ୍ ଭାବରେ ସମ୍ମାନ ଦେବା, ତେବେ ସେମାନେ ମଧ୍ୟ ଆମକୁ ସମ୍ମାନ ଦେବେ, ଆମକୁ ସୁରକ୍ଷିତ କରି ରଖିପାରିବେ। ଯଦି ଆମେ ଏ ପ୍ରାକୃତିକ ତତ୍ତ୍ୱକୁ ସୁରକ୍ଷିତ ନ ରଖିପାରିବା, ତେବେ ସେ ପ୍ରକୃତି ମଧ୍ୟ ଦିନେ ନା ଦିନେ ଆମକୁ ବିନାଶର ମୁଖକୁ ଠେଲି ଦେବ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଭଗବାନ ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା, ଉତ୍କଳର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସେ ଆମକୁ ଗୋଟିଏ ତତ୍ତ୍ୱ ଦେଉଛନ୍ତି ଯେ ହେ ପିଲାମାନେ, ହେ ଭକ୍ତମାନେ, ମତେ ଦେଖ, ମୁଁ କୋଉଥିରେ ଗଢା? ମୁଁ ଦାରୁ ବ୍ରହ୍ମ। ଦାରୁ ଅର୍ଥାତ୍ ଭଗବାନଙ୍କର ଦାରୁ, ଭଗବାନଙ୍କ ଶରୀର ନିମ୍ବ ବୃକ୍ଷରୁ ତିଆରି ହେଇଛନ୍ତି। ତେଣୁ ଯୋଉ ଭଗବାନ ସ୍ୱୟଂ ପ୍ରକୃତିକୁ ସୁରକ୍ଷିତ ରଖନ୍ତି, ଯେଉଁ ଭଗବାନ ସ୍ୱୟଂ ଦାରୁ ବ୍ରହ୍ମ ରୂପରେ ନିମ୍ବ ବୃକ୍ଷ ହୁଅନ୍ତୁ, ଚନ୍ଦନ ବୃକ୍ଷ ହୁଅନ୍ତୁ, ଏ ସମସ୍ତ ବୃକ୍ଷକୁ ପ୍ରତିନିଧିତ୍ୱ କରୁଛନ୍ତି ଯୋଉ ଜଗନ୍ନାଥ, ସେଇ ଜଗନ୍ନାଥଙ୍କୁ ସମ୍ମାନ ଦେବାକୁ ଯାଇ ଆମେ ଯଦି ଏ ବୃକ୍ଷ ଗୁଡିକୁ ସୁରକ୍ଷା କରିବା, ଆମେ ଯଦି ଏ ଜଳକୁ ସୁରକ୍ଷା କରିବା, ଆମେ ଯଦି ନଦୀକୁ ସୁରକ୍ଷା କରିବା, ଆମେ ଯଦି ସମୁଦ୍ରକୁ ସୁରକ୍ଷା କରିବା, ଆମେ ଯଦି ଏ ସମସ୍ତ ବସ୍ତୁକୁ ସୁରକ୍ଷା କରିବା ସହିତ ଏୟାର ପଲ୍ୟୁସନ ଯୋଉ ଆମେ କରୁଛେ ସେଥିପାଇଁ ଯଦି ସଚେତନ ହେବା, ତେବେ ଆମେ ନିଶ୍ଚିତ ଭାବରେ ଏକ ସୁନ୍ଦର ପୃଥିବୀକୁ ଦର୍ଶନ କରିବା, ଏବଂ ସେହି ପୃଥିବୀ ଆମ ପାଇଁ ହେବ ଏକ ଆଶୀର୍ବାଦର ପୃଥିବୀ। ସେହି ପୃଥିବୀ ଆମମାନଙ୍କୁ ଏକ ସ୍ୱର୍ଗୀୟ ବାତାବରଣ ଦେବ, ଏବଂ ସେହି ସ୍ୱର୍ଗୀୟ ବାତାବରଣରେ ଆମେମାନେ ସେହି ମହାନ ଯୋଉ ଭଗବାନଙ୍କର ଯୋଉ ଅନୁଭୂତି, ଯୋଉ ଦିବ୍ୟ ଅନୁଭୂତି, ସେହି ପରମ ସତ୍ତାକୁ ଆମେମାନେ ନିଜ ଜୀବନରେ ଉପଲବ୍ଧି କରିବା। ତେଣୁ ହେ ଆମର ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଆମର ଅନୁରୋଧ, ଆସନ୍ତୁ ସମସ୍ତେ ଏକତ୍ରିତ ହେଇ ଜଙ୍ଗଲକୁ ସୁରକ୍ଷା କରିବା, ଚାରା ରୋପଣ କରିବା, ଏବଂ ଯେଉଁ ଚାରା ଗୁଡିକ ଆମେ ରୋପଣ କରୁଛେ ତାକୁ ଯତ୍ନର ସହିତ ତାର ଅଭିବୃଦ୍ଧି କେମିତି ହେବ ସେଥିପ୍ରତି ଯତ୍ନଶୀଳ ହେବା, ଏବଂ ଏ ବିଶ୍ୱରେ ଏକ ସୁନ୍ଦର ବାତାବରଣ କରି ପୃଥିବୀକୁ ଶସ୍ୟ ଶ୍ୟାମଳା ଏବଂ ପ୍ରାକୃତିକ ବୈଭବରେ ପରିପୂର୍ଣ୍ଣ କରିବାର ସଂକଳ୍ପ ନେବା, ଏତିକି ଆପଣମାନଙ୍କ ଠାରେ ନିବେଦନ। ଏଇ ଯୋଉ ଅକ୍ସିଜେନ, ଯେଉଁ ପ୍ରାଣବାୟୁକୁ ଆମେମାନେ ଧାରଣ କରୁଛେ, ସେ ଅକ୍ସିଜେନକୁ ସୃଷ୍ଟି କରିବା ପାଇଁ ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସମ୍ମିଳିତ ହେବା, ଜଳ ସୁରକ୍ଷା କରିବା। ଜଳ ହିଁ ଜୀବନ ଏବଂ ବାୟୁ ହିଁ ଜୀବନ, ଏହି ତତ୍ତ୍ୱକୁ ଧାରଣ କରି ଆମର ହାତ ଏକ ସୁନ୍ଦର ବିଶ୍ୱ ତିଆରି କରିବାରେ ରହୁ, ଏହି ସଂକଳ୍ପ ନେବା।

ଶେଷ ହେଲା କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ଉପସ୍ଥାପନାରେ ଥିଲେ ବାଉରବନ୍ଧ ସ୍ୱାଇଁ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବା ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ ଭିତ୍ତିଭୂମିର ଉଦ୍ଘାଟନ କରେ ମୁଖ୍ୟମନ୍ତ୍ରୀ। ପୁଲିସ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳ ପ୍ରଶକଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀରେ ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକକୁ ଉଦ୍ଘାଟନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଝି ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ଏବଂ ସ୍ଥାୟୀ ବିକାଶ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଜୀବନ ଜୀବିକା ଏବଂ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଏ କ୍ଷେତ୍ରରେ ଅନ୍ତର୍ଜାତୀୟ ସମୁଦାୟ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ। ବର୍ତ୍ତମାନ ସମୟରେ ବିପର୍ଯ୍ୟୟ ଆଶଙ୍କା କେବଳ ଏକ ସ୍ୱତନ୍ତ୍ର ସୀମାବଦ୍ଧ ବିଷୟ ହୋଇ ରହିନାହିଁ, ଏହା ସ୍ଥାୟୀ ବିକାଶ, ଅର୍ଥନୈତିକ ସ୍ଥିରତା ଏବଂ ସୁରକ୍ଷାର ମୂଳଦୁଆ ପାଲଟିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ନେଇ ଆଲୋଚନା କରିଛନ୍ତି। ଶ୍ରୀ ମାଝି କହିଛନ୍ତି ପୂର୍ବ ପ୍ରସ୍ତୁତି, ସଂସ୍ଥାଗତ ଦୃଢ଼ତା ଏବଂ ଗୋଷ୍ଠୀ ସହଭାଗିତା ଜରିଆରେ ବିପର୍ଯ୍ୟୟର ପ୍ରଭାବକୁ ଯଥେଷ୍ଟ ହ୍ରାସ କରାଯାଇପାରିବ। ଆଗାମୀ ଦିନର ଆହ୍ୱାନଗୁଡ଼ିକ ପାଇଁ ଅଧିକ ପ୍ରୟାସ, ସୁଦୃଢ଼ ସହଭାଗିତା ଏବଂ ଉନ୍ନତ ବୈଷୟିକ କ୍ଷମତାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍ପର ଆଦାନ ପ୍ରଦାନ ହେବ। ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ। ବିଶେଷ କରିକି ଆଗୁଆ ସତର୍କତାମୂଳକ ସୂଚନା ପ୍ରଦାନ କରିବା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ସମ୍ପର୍କରେ ଜ୍ଞାନ ଆହରଣ କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା କରି ଭିତ୍ତିଭୂମି ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ
0: ସୂଚନା ଅନୁଯାୟୀ ଆସନ୍ତାକାଲି ବ୍ରିକ୍ସ ବୈଠକ ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ତାଳବଣିଆର ଏକ ଅତ୍ୟାଧୁନିକ ନୂତନ ଥାନାଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା, ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବାକୁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। କୌଣସି ପ୍ରଗତିଶୀଳ ଏବଂ ସମୃଦ୍ଧ ସମାଜର ମୂଳଦୁଆ ହେଉଛି ଏକ ସୁଦୃଢ଼ ଆଇନ ଶୃଙ୍ଖଳା, ଭୟମୁକ୍ତ ପରିବେଶ। ଓଡ଼ିଶାକୁ ଦେଶରେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଗଢ଼ି

ବିଭିନ୍ନ ସ୍ଥାନର ଅପଭ୍ରଂଶ ନାମ ଓ ଇଂରାଜୀ ବନାନ ବଦଳିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଚାର ଆଲୋଚନା ପରେ ଗବେଷଣାତ୍ମକ ବ୍ୟାଖ୍ୟା ପୂର୍ବରୁ ସଠିକ୍ ଇଂରାଜୀ ବନାନ ଉପରେ ଯୁକ୍ତିଯୁକ୍ତ ପ୍ରସ୍ତାବନା ସହିତ ସର୍ବସମ୍ମତିକ୍ରମେ ଏହା ଗୃହୀତ ହୋଇଛି। କମିଟିରେ ଗୃହୀତ ପ୍ରସ୍ତାବକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଁ ପାରିତ କରାଯାଇଛି। ରାଜ୍ୟରେ ବିଜେପି ସରକାର ଗଠନ ନିଷ୍ପତ୍ତିକୁ ଆଜି 2 ବର୍ଷ ପୂର୍ଣ୍ଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଆସନ୍ତା 20 ତାରିଖରେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ। ବୈଠକରେ ପ୍ରକଳ୍ପ ସାଂସ୍କୃତିକ ବୈଷୟିକ ସବ୍କମିଟି ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକ ବିବରଣୀ ଉପରେ ଆଲୋଚନା କରାଯିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟି ସଦସ୍ୟମାନେ ଯୋଗଦେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସଭା ଆସନ ପାଇଁ ଆସନ୍ତା 18 ତାରିଖରେ ଭୋଟ୍ ଗ୍ରହଣ ହେବ। କଟକ ସହରାଞ୍ଚଳରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସମୀକ୍ଷା କରିଛନ୍ତି। ସହରାଞ୍ଚଳର 5 ଅଞ୍ଚଳରେ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ପରିଗଣନା ଫର୍ମ ବଣ୍ଟନ, ଯାଞ୍ଚ ଓ ସଂଗ୍ରହ ଆଦି କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟିମୁକ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କ୍ୟାମ୍ପ କୋର୍ଟ ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଶୁଣାଣି କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପଞ୍ଜିକୃତ ହୋଇଥିବା ଶିଶୁ ଅଧିକାର ସୁରକ୍ଷା, ଶିକ୍ଷା ଓ ଶିଶୁ କଲ୍ୟାଣ ସମ୍ପର୍କିତ ଅଭିଯୋଗଗୁଡ଼ିକ ଆୟୋଗ ଶୁଣାଣି କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ NCERT ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା CEE 2026 ନିମନ୍ତେ ଆବେଦନ ସମୟସୀମା ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। NCERTର ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ସୁଦ୍ଧା ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦ ଦର୍ଶନ ଓ ରାଷ୍ଟ୍ର ପ୍ରଥମ ଚିନ୍ତାଧାରା ଜନକଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ପ୍ରଦାନ କରିଥାଏ ବୋଲି ଅତିଥିମାନେ କହିଛନ୍ତି। ନୟାଗଡ଼ ଜିଲ୍ଲା ସିଧାମୂଳ ପ୍ରାକୃତିକ ଶିବିର ପରିସରରେ 2-ଦିନିଆ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳାକୁ ଉଦ୍ଘାଟନ କରି ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସନ୍ତ ବିଚାରଧାରା ଭିତ୍ତିକ ରାଜନୈତିକ କାର୍ଯ୍ୟଧାରା ଉପରେ ଗୁରୁତ୍ୱ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ସମବାୟ ସମିତି ପରିଚାଳନା ନେଇ 8 ଜିଲ୍ଲାର ପ୍ରତିନିଧି ଦଳ ଅଭିଜ୍ଞତା ହାସଲ କରିଛନ୍ତି। ପ୍ରତିନିଧି ଦଳର ସଦସ୍ୟମାନେ ସମବାୟ ସମିତିର କାର୍ଯ୍ୟଧାରା ଏବଂ ସରକାରଙ୍କ କୃଷି କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଅବଗତ ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସହ ପ୍ରତିନିଧି ଦଳର ସଦସ୍ୟ

0: ଆଗାମୀ 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ନେଇ 19 ଜିଲ୍ଲା ଏବଂ କାଳବୈଶାଖୀ ଝଡ଼ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,
1: ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଏହା ସହିତ ଦକ୍ଷିଣ ତାମିଲନାଡୁର ମଧ୍ୟ ମୌସୁମୀ ବାୟୁ ଆସିଯାଇଛି। ମୌସୁମୀ ବାୟୁ ବର୍ତ୍ତମାନ ସକ୍ରିୟ ରହିଛି ଦକ୍ଷିଣ ଆରବ ସାଗରରେ ଏବଂ ନିକଟସ୍ଥ ଦକ୍ଷିଣ ବଙ୍ଗୋପସାଗରରେ। ଓଡ଼ିଶା ପାଇଁ ଆଜି କୌଣସି ପୂର୍ବାତନ କରାଯାଇ ନାହିଁ ଯେ କେବେ ମୌସୁମୀ ବାୟୁ ଓଡ଼ିଶାରେ ଆସିବ। ଏହି 2-3 ଦିନ ପରେ ଯେତେବେଳେ ପୁଣି ମୌସୁମୀ ଅଗ୍ରସର ହେବ ସେତେବେଳେ ପୁଣି ଓଡ଼ିଶା ପାଇଁ ପୂର୍ବାନୁମାନ
0: କରାଯିବ। ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ୍ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ। ଆଜି ଏଥିରେ ବିଷୟ ରହିଛି, ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର 12 ବର୍ଷ। ଲେଖାଟିକୁ ପଢ଼ି ଜଣାଇଛନ୍ତି ସୁଚିସ୍ମିତା ସାହୁ।
3: ଆଜିର ପ୍ରସଙ୍ଗ, ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର 12 ବର୍ଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ସୁଚିନ୍ତିତ ନୀତିଗତ କାର୍ଯ୍ୟକଳାପ ଏବଂ ନିରନ୍ତର କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦେଶରେ ପରିବେଶଗତ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଗତ 12 ବର୍ଷ ଧରି ନମାମି ଗଙ୍ଗେ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ଚାରା ରୋପଣ ଏବଂ ଜଙ୍ଗଲ ସୃଷ୍ଟି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆର୍ଦ୍ରଭୂମି, ଲୁଣା ଜଙ୍ଗଲ ଏବଂ ଉପକୂଳୀୟ ପରିସଂସ୍ଥାନକୁ ପୁନରୁଦ୍ଧାର କରାଯିବା ସହିତ କେତେକ ସ୍ଥାନରେ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରିତ କରାଯାଇପାରିଛି। ଦେଶରେ ବାଘ, ସିଂହ, ହାତୀ, ଗଣ୍ଡା ଏବଂ ଅନ୍ୟାନ୍ୟ ପ୍ରଜାତିର ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ପାଇଛି। କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହାର ବୃଦ୍ଧି ମାଧ୍ୟମରେ ଅର୍ଥନୈତିକ ପଦକ୍ଷେପ ଅଧିକ ଗତିଶୀଳ ହୋଇଛି। ଦେଶର ସବୁଜ ପରିବର୍ତ୍ତନ ମୁଖ୍ୟତଃ 3 ସ୍ତମ୍ଭ ଉପରେ କାର୍ଯ୍ୟକାରୀ ହୋଇଛି। ସେଗୁଡ଼ିକ ହେଲା ବିଶ୍ୱାସ, ନିର୍ମାଣ ଏବଂ ଜନକଲ୍ୟାଣ ନୀତି। ବ୍ୟାପକ ପରିବେଶଗତ ପରିବର୍ତ୍ତନ ଏହାଦ୍ୱାରା ସମ୍ଭବ ହୋଇପାରିଛି। ପାରିପାର୍ଶ୍ୱିକ ସୁରକ୍ଷା, ଅର୍ଥନୈତିକ ଅଭିବୃଦ୍ଧି, ଜନକଲ୍ୟାଣ ଏବଂ ଦୀର୍ଘକାଳୀନ ଜାତୀୟ ନିରନ୍ତରତା ପାଇଁ ଏହି 3 ସ୍ତମ୍ଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର ଗ୍ରହଣ କରିଛନ୍ତି। ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ, ସମ୍ବଳ ଅଭାବ ଏବଂ ପରିବେଶଗତ ଅବନତି ଅଧିକ ହେଉଥିବା ବେଳେ ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି। ସଂରକ୍ଷଣ, ଦାୟିତ୍ୱ ଏବଂ ବିକାଶକୁ ସମନ୍ୱୟ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେଉଛି। ନିରନ୍ତର ନୀତିଗତ କାର୍ଯ୍ୟ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିବେଶଗତ ଶାସନକୁ ଯଥେଷ୍ଟ ସୁଦୃଢ଼ କରାଯାଇପାରିଛି। ସବୁଜ କୌଶଳ ଏବଂ ପରିବେଶଗତ ସଚେତନତାକୁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହିତ ଏଥିରେ ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରାଯାଉଛି। ପ୍ରଯୁକ୍ତି ବିଦ୍ୟା ଆଧାରିତ ବ୍ୟବସ୍ଥା ଏବଂ ବିଜ୍ଞାନ ଉପଯୋଗ ମାଧ୍ୟମରେ ସ୍ୱଚ୍ଛତା, ତଦାରଖ ଏବଂ କାର୍ଯ୍ୟାନ୍ୱୟନ ଏ କ୍ଷେତ୍ରକୁ ଅଧିକ ସଶକ୍ତ କରିପାରିଛି। ସାମୟିକ ଭାବେ କହିବାକୁ ହେଲେ ଏଭଳି ପ୍ରୟାସ ଭାରତର ପରିବେଶଗତ ଦକ୍ଷତାକୁ ଅଧିକ ସୁଦୃଢ଼ କରିପାରିଛି। ବିଶ୍ୱସ୍ତରରେ ଭାରତର ଏହି ପଦକ୍ଷେପ ପ୍ରତି ବିଶ୍ୱସନୀୟତା ବୃଦ୍ଧି ପାଇଛି। ବିଶ୍ୱାସ, ନିର୍ମାଣ ଏବଂ ଜନକଲ୍ୟାଣ ନୀତି ଦେଶରେ ସ୍ଥିର ଇକୋସିଷ୍ଟମ କ୍ଷେତ୍ର ପାଇଁ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରୁଛି। ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କ୍ଷେତ୍ରରେ ପରିବେଶ ଆଧାରିତ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ, ନଦୀ, ଆର୍ଦ୍ରଭୂମି, ଉପକୂଳ ଅଞ୍ଚଳ ଏବଂ ବନ୍ୟପ୍ରାଣୀଙ୍କ ସହବାସ୍ଥାନ ନିରନ୍ତର ଜୀବିକାକୁ ସମର୍ଥନ ପ୍ରଦାନ କରିବା ସହିତ ପ୍ରାକୃତିକ ସମ୍ପଦକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶଗତ ଆହ୍ୱାନକୁ ପ୍ରତିହତ କରିବାରେ ଗ୍ରହଣ କରାଯାଉଥିବା ଏହି ପଦକ୍ଷେପଗୁଡ଼ିକ ଅଧିକ ସଶକ୍ତ କରିଥାଏ। ଗତ 12 ବର୍ଷ ମଧ୍ୟରେ ଦେଶରେ ବାସସ୍ଥାନ ପୁନରୁଦ୍ଧାର, ଭିନ୍ନ ଭିନ୍ନ ପ୍ରଜାତିଙ୍କ ସୁରକ୍ଷା ଏବଂ ଭୌଗୋଳିକ ଅଞ୍ଚଳ ସଂରକ୍ଷଣ ମାଧ୍ୟମରେ ପରିବେଶଗତ ଦକ୍ଷତାକୁ ଅଧିକ ବ୍ୟାପକ କରାଯାଇପାରିଛି। ଜଙ୍ଗଲ ଅଞ୍ଚଳ ଭାରତର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ମଧ୍ୟରୁ ଅନ୍ୟତମ। ଜୈବ ବିବିଧତାକୁ ଏହା ସମର୍ଥନ ପ୍ରଦାନ କରିବା ସହିତ ଜଳଚକ୍ର ନିୟନ୍ତ୍ରଣ, କାର୍ବନ ସଂରକ୍ଷଣ ଏବଂ ଜୀବିକା ସୁନିଶ୍ଚିତ ଦିଗରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ସବୁଜ ଭାରତ ମିଶନ ଜଙ୍ଗଲ ଏବଂ ପରିବେଶଗତ ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। 2015-16 ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଏହି ମିଶନର ଲକ୍ଷ୍ୟ ହେଉଛି

0: ପରିବେଶଗତ ସ୍ଥିରତା ଏବଂ ଜଳବାୟୁ ଆଧାରିତ କାର୍ଯ୍ୟକୁ ଅଧିକ ସଶକ୍ତ କରିବା, ଜଙ୍ଗଲ ଗୁଣବତ୍ତାକୁ ବିକଶିତ କରିବା ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ଦିଗରେ ଏହି ମିଶନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। 2023 ଏକ ରିପୋର୍ଟ ଅନୁଯାୟୀ ଭାରତ ଜଙ୍ଗଲ ଏବଂ ବୃକ୍ଷ ଆବରଣ କ୍ଷେତ୍ର 827,000 ବର୍ଗ କିଲୋମିଟର ରହିଥିଲା, ଯାହାକି ଦେଶର ଭୌଗୋଳିକ କ୍ଷେତ୍ରର 27.17%। ଜଙ୍ଗଲ ପୁନରୁଦ୍ଧାର ଏବଂ ପରିବେଶଗତ ସଂରକ୍ଷଣକୁ ସୁଦୃଢ଼ କରିବା ପାଇଁ ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ କାମ୍ପା ପ୍ରଚଳନ କରିଛନ୍ତି। କ୍ଷତିପୂରଣ ବନୀକରଣ ପାଣ୍ଠି ଆଇନ 2016 ଅଧୀନରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଗତ 2020-21 ଏବଂ 2024-25 ଆର୍ଥିକ ବର୍ଷରେ କାମ୍ପା ପାଣ୍ଠି ଅଧୀନରେ ଦେଶବ୍ୟାପୀ 3,20,000 ହେକ୍ଟରରୁ ଅଧିକ ବନୀକରଣ କରାଯାଇଥିଲା। 2020 କାର୍ଯ୍ୟକାରୀ ହୋଇଥିବା ଜାତୀୟ ବନୀକରଣ ଏବଂ ପରିବେଶ ବିକାଶ ବୋର୍ଡ ଦେଶରେ ନଗର ବନ ଯୋଜନାକୁ କାର୍ଯ୍ୟକାରୀ କରୁଛି। ଏହା ମାଧ୍ୟମରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ 1,000 ନଗର ବନ ବା ବାଟିକା ବିକଶିତ କରିବାର ଲକ୍ଷ୍ୟ ରହିଛି। ଗତ ମାର୍ଚ୍ଚ 31 ସୁଦ୍ଧା ଏହି କ୍ଷେତ୍ର ପାଇଁ 557,62,00,000 ଟଙ୍କା ପ୍ରଦାନ କରାଯାଇଛି। ବ୍ୟାପକ ସଂରକ୍ଷଣ, ଦୃଢ଼ ପ୍ରତିଷ୍ଠାନଗତ ଢାଞ୍ଚା, ପ୍ରଯୁକ୍ତି ବିଦ୍ୟା, ନବସୃଜନ ଏବଂ ବିଶ୍ୱ ନେତୃତ୍ୱ ମାଧ୍ୟମରେ ଭାରତ ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଓ ନିରନ୍ତର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିସାରିଛି।
1: ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ 7:00। ବର୍ତ୍ତମାନ ଶୁଣନ୍ତୁ କେତେ ଓଡ଼ିଆ ଚଳଚ୍ଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ ଆନିନୀ ଚଳଚ୍ଚିତ୍ରରୁ ଯୁଗଳକଣ୍ଠ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ।

ଶୁଣୁଥିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ରାତି 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରେଲେକୁ ଶୁଣୁଛି ଆକାଶବାଣୀ କଟକ କେନ୍ଦ୍ରରୁ।

0: ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରରେ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 9 ତାରିଖ ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସୁସ୍ଥ ଏବଂ ନିରାମୟ ଜୀବନ ଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବେ ଯୋଗକୁ ଆପଣାଇବା ସହ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି।
1: 21 ଜୁନକୁ ୱାର୍ଲ୍ଡ ୟୋଗା ଡେ ବି ମନାୟା ଯାଏଗା। ଉସ୍ ଦିନ ଦୁନିଆ କେ ଅଲଗ ଅଲଗ ଦେଶୋଂ ୟୋଗ ସେ ଜୁଡେ ଆୟୋଜନ ହୋଙ୍ଗେ। और इसका प्रमुख कार्यक्रम भारत के एक और ऐतिहासिक शहर कोलकाता में होगा। वर्ल्ड योगा डे से पहले वर्ल्ड योगासना चैंपियनशिप अपने आप में हेल्थ और वेलनेस की डबल डोज लेकर आ गई है।
0: ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଲିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60 ଦେଶର 400 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନ ଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7 ବର୍ଗରେ ପ୍ରତିଯୋଗିତାମାନ ଏଥିରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଶକ୍ତି, ବାଣିଜ୍ୟ, ନିବେଶ, ସ୍ୱାସ୍ଥ୍ୟସେବା ଏବଂ ଅଟୋମୋବାଇଲ୍ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହୋଇଛି। ଶକ୍ତି, ବିରଳ ଖଣିଜ ପଦାର୍ଥ, ପ୍ରଯୁକ୍ତି ବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି, ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍ ତୈଳ କ୍ଷେତ୍ର ରହିଛି। ଆଜିର ଆଲୋଚନାରେ ଉଭୟ ପକ୍ଷ ଶକ୍ତି ସହଭାଗିତା ଉପରେ ପ୍ରାଥମିକତା ପ୍ରଦାନ କରିଛନ୍ତି। ଭେନେଜୁଏଲା ଭାରତକୁ ଭବିଷ୍ୟତର ଏକ ନିରନ୍ତର ଚାହିଦା ସମ୍ପନ୍ନ ରାଷ୍ଟ୍ର ଭାବେ ବିବେଚନା କରୁଛି ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି, ଆଲୋଚନା କାଳରେ ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଦକ୍ଷିଣ ବିଶ୍ୱର ସ୍ୱାର୍ଥକୁ ସହଯୋଗ ପ୍ରଦାନ କରିବା ପାଇଁ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ଟଣ୍ଡନ କହିଛନ୍ତି।

ଅଣତିରିଶତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଆଜି ଘୋଷଣା କରାଯାଇଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ କହିଛି 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ 1 ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ରାଜସ୍ଥାନର ଜୟପୁରଠାରେ ଆୟୋଜିତ ହେବାକୁ ଥିବା ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ଏଆଇର ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଚିଠା ନିୟମାବଳୀ ପ୍ରକାଶ କରିଛନ୍ତି। କୌଣସି ନ୍ୟାୟିକ ଫଳାଫଳ କେବଳ ଏଆଇ ଦ୍ୱାରା ବିଶ୍ଳେଷିତ ନିଷ୍ପତ୍ତି ଉପରେ ଆଧାରିତ ହୋଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି। ଚଳିତ ମାସ 20 ପର୍ଯ୍ୟନ୍ତ ଜନସାଧାରଣ ଏ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିପାରିବେ। ପ୍ରସ୍ତାବିତ ଚିଠା ନିୟମାବଳୀରେ କୃତ୍ରିମ ବୁଦ୍ଧିମତାକୁ ରାୟ ପ୍ରଦାନ କରିବା, ସାକ୍ଷୀଙ୍କ ବିଶ୍ୱସନୀୟତା ମୂଲ୍ୟାଙ୍କନ କରିବା କିମ୍ବା ଆଇନଗତ ଫଳାଫଳ ନିର୍ଣ୍ଣୟ କରିବାକୁ ବାରଣ କରାଯାଇଥିବା ବେଳେ ଶୁଣାଣି ସମୟସୂଚୀ, ଆଇନଗତ ଗବେଷଣା, ଡକ୍ୟୁମେଣ୍ଟ ସାରାଂଶ ଏବଂ ଅନୁବାଦକୁ ଏଥିରେ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଡାଟା ସୁରକ୍ଷା ଆଇନର ଅନୁପାଳନ ଏବଂ ବ୍ୟକ୍ତିଗତ ତଥ୍ୟର ବ୍ୟବହାରକୁ ନିଷିଦ୍ଧ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଗ୍ରହଣୀୟତାକୁ ତଦାରଖ କରିବା ଲକ୍ଷ୍ୟ ନେଇ ଏକ ତ୍ରିସ୍ତରୀୟ ନିୟାମକ ବ୍ୟବସ୍ଥା ପ୍ରବର୍ତ୍ତନ ଉପରେ ଚିଠା ନିୟମାବଳୀରେ ପ୍ରସ୍ତାବ ଦିଆଯାଇଛି। ଏଥିସହ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥାଗୁଡ଼ିକର ବାର୍ଷିକ ଅଡିଟ୍କୁ ମଧ୍ୟ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ପ୍ରସ୍ତାବ ଚିଠା ନିୟମାବଳୀରେ ରହିଛି। ନୂଆଦିଲ୍ଲୀରେ ମାରୁତି ସୁଜୁକି ଉଦ୍ୟୋଗ ଦ୍ୱାରା ନିର୍ମିତ ଭାରତର ପ୍ରଥମ ଫ୍ଲେକ୍ସ ଇନ୍ଧନଯୁକ୍ତ ଯାତ୍ରୀବାହୀ ଯାନର ଆଜି ଶୁଭାରମ୍ଭ ହୋଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, ଦେଶର ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଏଭଳି ଉତ୍ପାଦ ଏକ ନୂତନ ଅଧ୍ୟାୟର ଅୟମ ଆରମ୍ଭ କରିଛି। ଫ୍ଲେକ୍ସ ଇନ୍ଧନର ଅଧିକ ପରିମାଣରେ ବ୍ୟବହାର ଇଥାନଲ ଆଧାରିତ ଯାନବାହନର ଗ୍ରହଣୀୟତାକୁ ଅଧିକ ବ୍ୟାପକ କରିପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ଭାରତର ଇଥାନଲ ମିଶ୍ରଣ ପଦକ୍ଷେପ ବିଶ୍ୱର ସବୁଠାରୁ ସଫଳ ଶକ୍ତି ପରିବର୍ତ୍ତନ କ୍ଷେତ୍ର ମଧ୍ୟରେ ଅନ୍ୟତମ ଭାବେ ପରିଗଣିତ ହୋଇଛି। ଏପରି ପ୍ରଯୁକ୍ତିବିଦ୍ୟା ଗ୍ରହଣ ଦ୍ୱାରା ସ୍ୱଚ୍ଛ ଗତିଶୀଳତା, ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ଆଧାରିତ ଏକ ବ୍ୟାପକ ଇକୋସିଷ୍ଟମ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ମଧ୍ୟରେ ଦୃଢ଼ ଆର୍ଥିକ ପରିଚାଳନା ଭାରତକୁ ଆର୍ଥିକ ସ୍ଥିରତା ବଜାୟ ରଖିବାରେ ସହାୟକ ହୋଇପାରିଛି। କୃଷିଜୀବୀ, ଏମ୍ଏସ୍ଏମ୍ଇ, ବ୍ୟବସାୟ କ୍ଷେତ୍ର ଏବଂ ସମାଜର ଦୁର୍ବଳ ବର୍ଗଙ୍କୁ ଦେଶର ଅର୍ଥନୈତିକ ପ୍ରଗତି ସହାୟକ ହୋଇପାରୁଛି। ମୁମ୍ବାଇରେ ଅନୁଷ୍ଠିତ ସିଟି ଇଣ୍ଡିଆ ସମ୍ମିଳନୀ 2026କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଉପସାଗରୀୟ କ୍ଷେତ୍ରଗୁଡ଼ିକରୁ ଶକ୍ତି ଯୋଗାଣ ପ୍ରଭାବିତ ହେଉଥିଲେ ମଧ୍ୟ ଭାରତ ଆନ୍ତର୍ଜାତିକ ଶକ୍ତି ସଙ୍କଟକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱସ୍ତରରେ ଭାରତ ବର୍ତ୍ତମାନ ଏକ ବିଶ୍ୱସନୀୟ ନିବେଶ ସ୍ଥଳ ଭାବେ ପରିଗଣିତ ହୋଇପାରିଛି। ଗତ 4 ମଧ୍ୟରେ ଭାରତ 9 ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆନ୍ତର୍ଜାତିକ କ୍ଷେତ୍ରରେ 38 ବିକଶିତ ଅର୍ଥନୀତି ସହ ଭାରତ ସଂଯୋଗ ସ୍ଥାପନ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ବଜାର ପ୍ରବେଶ ଅଧିକ ବ୍ୟାପକ ହେବା ସହ ଏହି ଚୁକ୍ତିନାମା ଦ୍ୱାରା ବାଣିଜ୍ୟ କ୍ଷେତ୍ର ସହଜ ତଥା ଗତିଶୀଳ ହୋଇପାରିଛି। ଦେଶରେ ଦୀର୍ଘକାଳୀନ ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ବର୍ଦ୍ଧିତ ଘରୋଇ ଚାହିଦାକୁ ପୂରଣ କରିବା ସହ ଭାରତ ଏବେ 130 ଦେଶକୁ ସ୍ୱଦେଶୀ ଉତ୍ପାଦ ରପ୍ତାନୀ କରିପାରୁଛି। ଜାକର୍ତ୍ତାଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଆମସାକୁରାନ୍ ପୁରୁଷ ମିଳିତ ବର୍ଗରେ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ତେବେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତୀୟ ଖେଳାଳି ପିଭି ସିନ୍ଧୁ ଏବଂ ଆୟୁଷ ସେଟ୍ଟି ପ୍ରି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହୋଇଛନ୍ତି। ଆଘାତଜନିତ କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକା ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ବିରାଟ କୋହଲି ଖେଳିବେ ନାହିଁ। ହାମଷ୍ଟ୍ରିଙ୍ଗ ଆଘାତରେ ପୀଡ଼ିତ କୋହଲି ଏହି ସିରିଜ୍ରୁ ବାଦ୍ ପଡ଼ିଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି। ଏପରିକି ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳରେ ସେ ସାମିଲ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ପଶ୍ଚିମ

0: ମୌସୁମୀ ବାୟୁ ଆଜି କେରଳରେ ପ୍ରବେଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ କେରଳରେ ପହଞ୍ଚିବା ପାଇଁ ତିନି ଦିନ ବିଳମ୍ବ ହୋଇଛି। ଏହାର ପ୍ରଭାବରେ କେରଳମ୍ ଏବଂ ମାହେ ଅଞ୍ଚଳରେ ଆସନ୍ତା ନଅ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରିତ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ଏବଂ କେରଳମ୍ ସ୍ପର୍ଶକା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ନଅ ତାରିଖ ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଲେଖା ଉତ୍ପଳ କୁମାର ସାହୁ, ଲେଖାକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଆଜିର ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବ୍ରାହ୍ମଣପାଦ ଗ୍ରାମର ଗୁରୁପ୍ରସାଦ ସାହୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 115ତମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବର୍ତ୍ତମାନ ସେ ଫୁଲବାଣୀ ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। 2011 ମସିହାରେ ଏକ ସଡ଼କ ଦୁର୍ଘଟଣାରେ ଶାରୀରିକ ଭାବେ ପ୍ରଭାବିତ ହେବା ସତ୍ତ୍ୱେ ସେ ନିଜର ଲକ୍ଷ୍ୟ

0: ରୁ ବାହାର କରି ସମୟ ଏଥିପାଇଁ ପ୍ରସ୍ତୁତ ହେବା ସହଜ ହେଇନଥାଏ, ତ ଏଥିପାଇଁ ଆମକୁ ଅଧିକ ସମୟ ବାହାର କରିବାକୁ ପଡ଼େ। ଅନ୍ୟ ସମୟରେ ବି ଟିକେ କଷ୍ଟକର ଥାଏ, ତଥାପି ମୁଁ ମୋ ଗୁରୁଜନଙ୍କ ଆଶୀର୍ବାଦରୁ ଏବଂ ମୋର ଶୁଭେଚ୍ଛୁମାନଙ୍କର ଶୁଭକାମନାରୁ ଏଇ ପରୀକ୍ଷାରେ ସଫଳ ହେଇଛି। ଆମର ଯେଉଁ ଆଶ୍ରମ ସ୍କୁଲ ଗୁଡ଼ାକ, ଏଠି ଆମେ 24 ଘଣ୍ଟା ପିଲାମାନଙ୍କ ପାଇଁ ଚିନ୍ତିତ ରହୁ, 24 ଘଣ୍ଟା ସେମାନଙ୍କ ଦାୟିତ୍ୱ ନେଇଥାଉ। ଏ ଭିତରେ ନିଶ୍ଚିତ ଭାବେ ପରିଶ୍ରମ କରିକି ନିଜକୁ ପ୍ରସ୍ତୁତ କରିବା କଷ୍ଟକର ଥିଲା, ତଥାପି ପିଲାମାନଙ୍କର ସନ୍ଧ୍ୟାବେଳେ କେୟାର ନେଇସାରିଲା ପରେ, ସେମାନେ ଖାଇପିଇ ଶୋଇଗଲା ପରେ 2-3 ଘଣ୍ଟା ମୋତେ ସମୟ ହାତରେ ରହୁଥିଲା। ପୁରା ସକାଳରୁ ମଧ୍ୟ ମୋତେ ଘରେ 2 ଘଣ୍ଟା ମିଳିଯାଉଥିଲା। ଏହି ସମୟ ତକ ମୁଁ ମୋ ନିଜକୁ ପ୍ରିପେୟାର କରୁଥିଲି। 2011 ମସିହାରେ ଗୋଟେ ରୋଡ଼ ଆକ୍ସିଡେଣ୍ଟରେ ମୋର ରାଇଟ୍ ସାଇଡ୍ ପାଦ ଆଉ ହାତ ଆଫେକ୍ଟେଡ୍ ହେଲା, ଆଉ ଏଥିରେ ମୋର କିଛି ଡିସାବିଲିଟି ମଧ୍ୟ ହେଲା। ତେଣୁ ଏଥିପାଇଁ ବୋଲିକି ମୁଁ କିଛି ଦିନ ବେଡ୍ ରିଡେନ୍ ରହିଲି ଆଉ ପ୍ରସ୍ତୁତ କରିପାରିଲିନି। ଏଇଟା ମୋ ପାଇଁ ପରୋକ୍ଷରେ ବରଦାନ ବି ହେଲା, ମୋତେ କିଛି ଦିନର ଏକ୍ସଟେନ୍ସନ୍ ବି ମିଳିଲା। ବିଏସ୍ସିର ରୁଲ୍ ଅନୁସାରେ 10 ବର୍ଷର ଏକ୍ସଟେନ୍ସନ୍ ମିଳେ, ଯେଉଁମାନେ ସବୁ 40% ଅଧିକ ଡିସାବଲ୍ ଥାନ୍ତି, ତ ସେ ଅନୁସାରେ ମୋତେ କିଛି ଅଧିକ ସମୟ ବି ମିଳିଲା ଏବଂ ଏହି ସମୟଟାକୁ ମୁଁ କାମରେ ଲଗେଇଲି।
1: କନ୍ଧମାଳ ଜିଲ୍ଲାର ନୂତନ ପୁଲିସ ଅଧୀକ୍ଷକ ଭାବେ ରମେନ୍ଦ୍ର ପ୍ରସାଦ ଦାୟିତ୍ୱ ଗ୍ରହଣ କରିଛନ୍ତି। 2020 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରୀ ପ୍ରସାଦ ପୂର୍ବରୁ ବାଲିଗୁଡ଼ା ଏସ୍ଡିପିଓ ଓ କନ୍ଧମାଳର ଅତିରିକ୍ତ ଏସ୍ପି ଭାବରେ କାର୍ଯ୍ୟ କରିଥିଲେ। ଜିଲ୍ଲାରେ ଗଞ୍ଜେଇ ଚାଷ ରୋକିବା, ପକ୍ସୋ ମାମଲା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
2: ଏସ୍ପି କନ୍ଧମାଳ ଭାବରେ ଜଏନ୍ କରୁଛି, ମୋର ଫର୍ଷ୍ଟ ଏସ୍ପିସିପ୍ ଅଛି। ଏଇଟା ପୂର୍ବରୁ ମୁଁ କନ୍ଧମାଳରେ ବି ପୋଷ୍ଟ ଥିଲି, ମୋତେ 1.5 ବର୍ଷ ହେଇଯାଇଛି, ତ ମୁଁ ଟିକେ ଫ୍ୟାମିଲିଆର୍ ବି ଅଛି କନ୍ଧମାଳର କ୍ରାଇମ୍ ପ୍ୟାଟର୍ନ କ'ଣ, ଲୋକମାନେ କେମିତି ଅଛି, ସେଇଟା ତ ହିଁ ମୁଁ ଆଗକୁ ବଢ଼ାଇବି। ଟିକେ ଫୋକସ୍ କରିବି ଏନ୍ଡିପିଏସ୍ ଉପରେ, ଟିକେ ଆମର ଏଲିମେଣ୍ଟ କେସେସ୍ ବି ଥିବ ପକ୍ସୋ, ସେଇଟା ଉପରେ ଆୱେର୍ନେସ୍ କରିବା, ସାଇବର ଟିକେ ଆୱେର୍ନେସ୍ କରିବା। ଆଉ ଏବେ ମୁଁ ପବ୍ଲିକ୍ ସାଙ୍ଗରେ ଟିକେ ଆଲୋଚନା ବି କରୁଛି କ'ଣ ତାଙ୍କର ପ୍ରୋବ୍ଲେମ୍ସ ଅଛି, କେମିତି ଆମେ ଆଉ ବେଟର ପୁଲିସିଂ କରିପାରିବା, କମ୍ୟୁନିଟି ପୁଲିସ୍ କେମିତି ବେଟର କରିବା, ସେଟା ମୋର ଆକ୍ସନ୍ ପହଞ୍ଚିପାରିବ।
1: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଚଳିତ ବର୍ଷ 27ତମ ଠାକୁରାଣୀ ଯାତ୍ରା ଧୁମ୍ଧାମ୍ରେ ପାଳିତ ହୋଇଛି। ପ୍ରତି 2 ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରାରେ ମା' ବ୍ରାହ୍ମଦେବୀ, ବରାଳଦେବୀ, ବ୍ୟାଘ୍ରଦେବୀ, ଗ୍ରାମ୍ୟଦେବୀ ଓ ଦକ୍ଷିଣକାଳୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆସନ୍ତା 9 ତାରିଖଠାରୁ ସାଧାରଣ ରୋଗୀଙ୍କ ପାଇଁ ଅଲ୍ଟ୍ରାସାଉଣ୍ଡ ସେବା ଆରମ୍ଭ ହେବ। ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏହି ସେବା ଉପଲବ୍ଧ ରହିବ। ପୂର୍ବରୁ କେବଳ ପ୍ରସୂତି ବିଭାଗରେ ଏହି ସୁବିଧା ଥିବାବେଳେ ସାଧାରଣ ରୋଗୀମାନେ ବ୍ରହ୍ମପୁର, ଭୁବନେଶ୍ୱର କିମ୍ବା ସମ୍ବଲପୁର ଯାଇ ପରୀକ୍ଷା କରାଉଥିଲେ। ପୂର୍ବତନ ସିଡିଏମ୍ଓ ତଥା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କ ଉଦ୍ୟମରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର କାଶ୍ମୀର ଭାବରେ ପରିଚିତ ଦାରିଙ୍ଗବାଡ଼ି ପାଇଁ ଏକ ଆଧିକାରିକ ପର୍ଯ୍ୟଟନ ୱେବ୍ସାଇଟ୍ explorebaribadi.com ଆରମ୍ଭ କରାଯାଇଛି। ଏହି ୱେବ୍ସାଇଟ୍ରେ ଦାରିଙ୍ଗବାଡ଼ିର ପାଇନ୍ ଜଙ୍ଗଲ, ଜଳପ୍ରପାତ, କଫି ବଗିଚା, ଭ୍ୟୁ ପଏଣ୍ଟ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିସ୍ତୃତ ସୂଚନା ଉପଲବ୍ଧ ରହିଛି। ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଏଥିରେ ମିଳିବ। ଏହା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ବିକାଶ ଓ ସ୍ଥାନ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲରେ ଆଜି ଶୁଣିଲେ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଲେଖା ଉତ୍ପଳ କୁମାର ସାହୁ, ଲେଖାଟିକୁ ପଢ଼ି ଶୁଣାଇଥିଲେ ସୁଚିସ୍ମିତା ସାହୁ, ଆକାଶବାଣୀ କଟକ।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା, ସବୁଜ ଶକ୍ତି
5: ଆକାଶବାଣୀ ବ୍ରହ୍ମପୁର। ସମୟ ବର୍ତ୍ତମାନ 7:30। ବର୍ତ୍ତମାନ ଶୁଣନ୍ତୁ କିଷାନମାନଙ୍କ କାର୍ଯ୍ୟକ୍ରମ। ତା ପୂର୍ବରୁ କିଛି ବିଜ୍ଞାପନର ସୂଚନା।
6: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍

ଚାଷୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ମହାପାତ୍ର ମୁଁ ଶ୍ରୀବର୍ଣ୍ଣ ଅଭିଯାନ ଆମର ଯେଉଁ ଡିପିଏମ୍ୟୁ ଅଛି ଗଞ୍ଜାମରେ ତାର ମୁଁ ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ କୋଡିନେଟର ଭାବରେ କାମ କରୁଛି।
1: ଆପଣ ଅଫିସଟା କୋଉଠି?
0: ଆମର ଅଫିସ ହେଉଛି କୃଷି ଭବନ ଆତ୍ମା ଅଫିସ ଯେଉଁଟା ବରହମପୁରରେ ଅଛି ସେଇଠି ଆମେ ବସୁଛୁ।
1: ଆକ୍ଚୁଆଲି ପ୍ରକୃତରେ ସେଇଠି ଆପଣଙ୍କର କାମ କ'ଣ ହେଉଛି?
0: ହଁ, ସେଇଠି ଆମର କାମ ହେଉଛି, ଆମର 7ଟି ବ୍ଲକରେ କାମ ହେଉଛି ଶ୍ରୀବର୍ଣ୍ଣ ଅଭିଯାନ। 7ଟି ବ୍ଲକରୁ ଧରାକୁଟ, ଜଗନ୍ନାଥ ପ୍ରସାଦ, ପାତ୍ରପୁର, ପୁଲସରା, ସାନଖେମୁଣ୍ଡି, ଶେରଗଡ଼, ସୋରଡ଼ା, ଏହି ବ୍ଲକରେ ଆମର କିଛି ଫାସିଲିଟେଟିଂ ଏଜେନ୍ସିସ୍ ଅଛନ୍ତି। ସେଠି ଦାୟିତ୍ୱ ନେଇଛନ୍ତି ଶ୍ରୀଅନ୍ନ ଅଭିଯାନଟାକୁ ଠିକ୍ ସମୟରେ ଠିକ୍ ଭାବରେ କେମିତି ଲୋକଙ୍କ ପାଖରେ ପହଞ୍ଚେ, ତ ସେମାନଙ୍କୁ ଟୋଟାଲି ମନିଟରିଂ କରିବା, ଠିକ୍ ସମୟରେ ସେମାନେ କେମିତି ପ୍ରୋଗ୍ରାମଟା କରିପାରିବେ, ଆମର ଚାଷୀ ଭାଇମାନେ ଯେଉଁମାନେ ଅଛନ୍ତି ସେମାନେ ଏଇ ବେନିଫିଟ୍ କେମିତି ନେଇପାରିବେ, ଗ୍ରାସରୁଟ୍ ଲେଭେଲରେ ଆମର ଯେଉଁ କମ୍ୟୁନିଟି ରିସୋର୍ସ ପର୍ସନ୍ ଅଛନ୍ତି, ଯେଉଁ CRP ମାନେ ଅଛନ୍ତି, ସେମାନେ ତାଙ୍କ ପାଖରେ ପହଞ୍ଚିକିରି କେମିତି ଜନସଚେତନତା କରିପାରିବେ। ଏବେ ଆପଣ ଦେଖିଥିବେ ଚାଉଳ ଗହମ ଅପେକ୍ଷା ମାଣ୍ଡିଆକୁ ସରକାର ବହୁତ ମାନେ ଉତ୍ସାହ ସହିତ ପ୍ରୋତ୍ସାହନ ରାଶି ଦେବା ସହିତ MSP ରେଟ୍ରେ 4,886 ଟଙ୍କା ବର୍ତ୍ତମାନ ଅଛି, ତ ପ୍ରକ୍ୟୁରମେଣ୍ଟରେ ସବୁ ପ୍ରକାର ସୁବିଧା କେମିତି ଗୋଟେ ଚାଷୀ ପାଇପାରିବ।
1: ଆଜ୍ଞା,
0: ଗୋଟେ ଚାଷୀ କେମିତି ନିଜେ ତାଙ୍କର ଯେଉଁ ଟ୍ରାଡିସନାଲ ପ୍ରଣାଳୀ ଥିଲା ସେଇ ପ୍ରଣାଳୀ ବର୍ତ୍ତମାନ ଆଧୁନିକ ପ୍ରଣାଳୀ ସେମାନେ କେମିତି ଚାଷ କରିପାରିବେ। ଜଣେ ସେତେବେଳେ ଛଡ଼ା ବୁଣା କରୁଥିଲା, ଛଡ଼ା ବୁଣା କଲେ ଆମେ ଯେତିକି ଅମଳ ପାଉଥିଲେ ହେକ୍ଟର ପ୍ରତି ଆମର ଯେତିକି ଅମଳ ହେବା କଥା, ବର୍ତ୍ତମାନ ଆମେ ଯଦି SMI କିମ୍ବା LT ଆମେ କରିବା ତାହେଲେ ସିଏ କେମିତି ଅଧିକ ଅମଳ ହେଇପାରିବ, ଏଇସବୁ ପ୍ରତି ତାଙ୍କୁ ଓରିଏଣ୍ଟେସନ ଦେବା, ତାଙ୍କର ତାଲିମ କରାଇବା, ତାଙ୍କୁ ବସିକି ମାନେ ଯେଉଁ ଫାସିଲିଟେଟିଂ ଏଜେନ୍ସିସ୍ ମାନେ ଅଛନ୍ତି ସେମାନଙ୍କ ପାଖକୁ ନେଇକି ସେମାନେ କେମିତି ଠିକ୍ ଭାବରେ ବେନିଫିଟ୍ ପାଇପାରିବେ, ପାଇଲେ କି ନାହିଁ, ଏଇସବୁ ଜିନିଷର ଯାହା ବି ଫାସିଲିଟେଟିଂ ଏଜେନ୍ସିସ୍ କରୁଛନ୍ତି କିମ୍ବା ଆମର FPO ଅଛନ୍ତି, ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ ଯେଉଁମାନେ ଅଛନ୍ତି, ତାଙ୍କୁ ମନିଟରିଂ କରିବା କାର୍ଯ୍ୟ ହେଉଛି ଆମର।
1: ଏଥିରେ ଆପଣଙ୍କର ଫିଲ୍ଡ ଲେଭେଲରେ କ'ଣ କ'ଣ ସବୁ କାମ ହେଉଛି?
0: ହଁ, ଫିଲ୍ଡ ଲେଭେଲରେ କାମ ହେଉଛି କି ଆମର ଯେଉଁ CRP ରହିଲେ ଗ୍ରାସରୁଟ୍ ଲେଭେଲ, ସେମାନଙ୍କୁ ଡାଇରେକ୍ଟ ମନିଟରିଂ କରୁଛନ୍ତି ଆମର BPC ଅଛନ୍ତି, ବ୍ଲକ୍ ପ୍ରୋଜେକ୍ଟ କୋଡିନେଟର। ବ୍ଲକ୍ ପ୍ରୋଜେକ୍ଟ କୋଡିନେଟର ମାନେ କ'ଣ କହିବେ,

0: ସାର୍ମାନଙ୍କ ସହିତ ବା ମ୍ୟାଡ଼ାମଙ୍କ ସହିତ କଥା ହେଇକି ସେମାନେ ନିଜେ ଯିବେ। ତ ସିଆର୍ପି ସିଆର୍ପି ଉପରେ ହେଲେ ବ୍ଲକ୍ ପ୍ରୋଜେକ୍ଟ କୋଡ଼ିନେଟର, ବ୍ଲକ୍ ପ୍ରୋଜେକ୍ଟ କୋଡ଼ିନେଟର ସହକାରୀ କୃଷି ଅଧିକାରୀ ବା ଗୋଷ୍ଠୀ କୃଷି ଅଧିକାରୀଙ୍କ ସହିତ ମିଶିକି ଗୋଟେ ପ୍ଲାନ୍ ହେଲେ ସେଇ ପ୍ଲାନ୍ ଆସି ସିଡିଓ ସାଙ୍ଗ ପାଖକୁ ବା ଚିଫ୍ ଡିଷ୍ଟ୍ରିକ୍ଟ ଏଗ୍ରିକଲଚର ଅଫିସରଙ୍କ ପାଖକୁ ଆସିବ। ସେଇଟାକୁ ଆମେ କେମିତି ଏକ୍ଜିକ୍ୟୁସନ୍ ହେବ, ଠିକ୍ ସମୟରେ ସେଇଟା କେମିତି ହେବ ତାକୁ ଆମେ ଦେଖିବୁ।
1: ଆଚ୍ଛା, ଆପଣଙ୍କର ଯେଉଁ ଫିଲ୍ଡ ଲେଭେଲରେ ଆୱାରନେସ୍ ପ୍ରୋଗ୍ରାମ କେମିତି କରାଯାଉଛି?
0: ଫିଲ୍ଡ ଲେଭେଲ ଆମର ଆୱାରନେସ୍ ପ୍ରୋଗ୍ରାମ ଯଦି ଦେଖିବେ ମାଇକିଂ କରାହେଉଛି, ତାପରେ ଆମର ଆପଣଙ୍କର ତାଲିମ ଗଲା, ଗୋଷ୍ଠୀ ତାଲିମ ଦିଆ ହେଉଛି, ତା ସହିତ ଆମର ରଥ ହେଇଗଲା, ରଥ ବୁଲୁଛି ସବୁ ଗାଁକୁ ଗାଁ, ରଥ ଆୱାରନେସ୍ ରଥ ବୁଲୁଛି, ଏସବୁ କରିକି ଆମର ଜନସଚେତନତା କରାଯାଉଛି,
1: ଜନସଚେତନତା କରାଯାଉଛି। ମନେକର କିଛି ଚାଷୀ କରିବା ପାଇଁ ଚାହିଁବା ପାଇଁ ଇଚ୍ଛା ପ୍ରକାଶ କଲେ, ହେଲା, ସେମାନେ କାହାକୁ ଯୋଗାଯୋଗ କରିବାକୁ ପଡିବ, କେମିତି ଯୋଗାଯୋଗ କରିବେ?
0: ଯଦି ଜଣେ ଚାଷୀ ଇଚ୍ଛୁକ ଅଛନ୍ତି ଏଇ ପ୍ରୋଗ୍ରାମରେ ଭାଗ ନେବା ପାଇଁ ବା ଶ୍ରୀ ଅନ୍ନ ଅଭିଯାନରେ କାମ କରିବା ପାଇଁ, ସେମାନେ ତାଙ୍କ ପାଖାପାଖି, ଏବେ ତ ଆମେ 7 ବ୍ଲକରେ କରୁଛୁ, ଆଗକୁ ସରକାରଙ୍କର କ'ଣ ଗାଇଡ଼ଲାଇନ୍ ଆସିବ ଆମେ ଜାଣିନୁ, କିନ୍ତୁ ଏଇ 7 ବ୍ଲକରେ ଆମେ ଯେତେ ଅଧିକ ଚାଷୀ ଆମର ମାଣ୍ଡିଆ ଚାଷୀ ହେଇପାରିବେ, ମାଣ୍ଡିଆ ହୁଅନ୍ତୁ କିମ୍ବା ଅଣମାଣ୍ଡିଆ ହୁଅନ୍ତୁ, ପ୍ରଥମ କାମ ହେଉଛି ଆମେ ଚାଷ କରିବା କ'ଣ ପାଇଁ, କାରଣ ଆମେ ଖାଇବା ପାଇଁ। ଆମର ଯଦି ଖାଇବାରେ ବଳକା ହେଲା ତାହେଲେ ଆମେ ମଣ୍ଡିରେ ଦେଇକି ସେଇଟା ପ୍ରକୃତରେ ଭାଗ ନେଇପାରିବା। ଯଦି ଜଣେ ଚାଷୀ ନିଜ ସ୍ୱଚ୍ଛ ସ୍ୱତଃପ୍ରବୃତ ଭାବରେ ସେ ଯଦି ତାର ଇଚ୍ଛା ପ୍ରକାଶ କରୁଛି ତାହେଲେ ସିଏ ପ୍ରଥମେ ସିଆର୍ପି ଆମର ଯିଏ ଅଛନ୍ତି ତାଙ୍କୁ ସେ କଣ୍ଟାକ୍ଟ କରିବେ। କଣ୍ଟାକ୍ଟ କଲା ପରେ ତାଙ୍କର ଯାହା ଡକ୍ୟୁମେଣ୍ଟେସନ ଦରକାର, ଧର ଘର ବାରି ପଟ୍ଟା ହେଇଗଲା କିମ୍ବା ତାଙ୍କର ଆଧାର କାର୍ଡ଼ ହେଇଗଲା, ମୋବାଇଲ ନମ୍ବର ହେଇଗଲା, ଜମି କେତେ ଅଛି, ଏସବୁ ଜିନିଷ ସିଆର୍ପି ଯାଇ ଭେରିଫିକେସନ କରିବେ। ଭେରିଫିକେସନ କଲା ପରେ ସେଟା ଫାସିଲିଟେଟିଂ ଏଜେନ୍ସି ପାଖକୁ ଆସିବ, ଫାସିଲିଟେଟିଂ ଏଜେନ୍ସି ଆଉ ସିଆର୍ପି ଏସବୁକୁ ଭାଲିଡେଟ୍ କଲା ପରେ ତାପରେ କୃଷି ଅଧିକାରୀ ଯେଉଁ ଅଛନ୍ତି ସେମାନଙ୍କ ପାଖରେ ଦିଆଯିବ। ତାପରେ ତାର ଯାହା ଯାହା ପ୍ରୋସେସ ଅଛି ବ୍ଲକରେ ଯାହା ବି ପ୍ରୋସେସ ହେବ ସେମାନେ ସେମିତି ଆମର ଟେଣ୍ଟେଟିଭ ଫାର୍ମର ହିସାବରେ ପ୍ରଥମେ ଯିବେ। ସେଇ ଫାର୍ମର ମାନଙ୍କର ଗୋଟେ ଟ୍ୟାଗିଂ ବି ହେବ, ଆମର ଗୋଟେ ପୋର୍ଟାଲ ଅଛି, ଅନଲାଇନ୍ ପୋର୍ଟାଲ ଗୋଟେ ଅଛି, ସେ ପୋର୍ଟାଲରେ ସେମାନଙ୍କର ଫାର୍ମର ଟ୍ୟାଗିଂ ହେବ। ସେମାନଙ୍କର କୃଷକ ଓଡ଼ିଶା ଆଇଡି ରହିବା ନିହାତି ଦରକାର, ଯେଉଁଟା ଆମେ ଫାର୍ମର ଆଇଡି ବୋଲି କହୁଛନ୍ତି, ସେଟା ରହିଥିବ, ନିଜର ଆଧାର କାର୍ଡ ଥିବ, ବ୍ୟାଙ୍କ ଆକାଉଣ୍ଟ ଥିବ, ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଆଧାର କାର୍ଡ ସହିତ ଲିଙ୍କ ହେଇଥିବା ଦରକାର। କାରଣ ଆଗରୁ ଯେଉଁ ପ୍ରୋତ୍ସାହନ ରାଶି ଆସୁଥିଲା ସେଇଟା କ'ଣ ହଉଥିଲା, ଆମେ ଜିଲ୍ଲା ସ୍ତରରୁ ପ୍ରୋତ୍ସାହନ ରାଶି ଦଉଥିଲୁ, କିନ୍ତୁ ବର୍ତ୍ତମାନ ଆଧାର ବେସ୍ ପେମେଣ୍ଟ ହେଲା ଆପଣ ଜାଣିଥିବେ। ତ ଏବେ ଜଣେ ଚାଷୀ ଯଦି ଚାଷ କରୁଛନ୍ତି ତାଙ୍କର ଯେଉଁ ଇନ୍ସେଣ୍ଟିଭ ଆସିବ ସେ ଡାଇରେକ୍ଟ ଆଧାର ବେସ୍ ପେମେଣ୍ଟ ହେଇକି ଆସିବ, ତା ପାଇଁ ଆମକୁ ଆଉ କିଛି କରିବାକୁ ପଡ଼ିବନି। କିନ୍ତୁ ଆମର କାମ ହଉଛି ଜଣେ ଚାଷୀ ଯେତେ ଚାଷ କରିଛନ୍ତି ତା ଚାଷ ଅନୁସାରେ ସେ କେମିତି ଠିକ ଭାବରେ ଠିକ ସମୟରେ ତାଙ୍କର ବେନିଫିଟ ପାଇପାରିବ, ପ୍ରୋତ୍ସାହନ ରାଶି ପାଇପାରିବ। ଇଏ ହଉଛି ଗୋଟେ ମାନେ ଗ୍ରାସରୁଟ ଲେଭେଲରୁ ଡିଷ୍ଟ୍ରିକ୍ଟ ଲେଭେଲ ପର୍ଯ୍ୟନ୍ତ ପୁରା ସିଷ୍ଟମ।
1: ଆଚ୍ଛା, ଏଥିରେ କ'ଣ ମାନେ ପ୍ରୋତ୍ସାହନ ରାଶି କେତେ ସବୁ କ'ଣ କେମିତି?
0: ହଁ, ପ୍ରୋତ୍ସାହନ ରାଶି ହଉଛି ଯୋଉଟା ଆମେ କହୁଥିଲୁ SMI ବା LT ଆଉ LS ଯୋଉଟା ଆମେ କହୁଥିଲୁ। ତ SMI ରେ ଜଣେ ଚାଷୀ ଯଦି ପ୍ରଥମ ବର୍ଷ ଚାଷ କରିବ 10,000 ପାଇବେ, ଦ୍ୱିତୀୟ ବର୍ଷ ଯଦି ଚାଷ କରିବେ 7,500 ପାଇବେ, ତୃତୀୟ ବର୍ଷ ଯଦି ଚାଷ କରିବେ 5,000 ପାଇବେ, ଚତୁର୍ଥ ବର୍ଷ ଚାଷ କଲେ 3,000 ପାଇବେ, ପଞ୍ଚମ ବର୍ଷ ଚାଷ କଲେ 2,000 ପାଇବେ।
1: ଆଚ୍ଛା,
0: ସେମିତି LT ଆଉ LS ଲାଇନ୍ ସୋଇଂ କିମ୍ବା ଲାଇନ୍ ଟ୍ରାନ୍ସପ୍ଲାଣ୍ଟିଂରେ ଯଦି ଜଣେ ଚାଷ କରିବେ କେବଳ 2 ହେକ୍ଟର ପର୍ଯ୍ୟନ୍ତ ତାହେଲେ ପ୍ରଥମ ବର୍ଷ ସେ 7,500 ପାଇବେ, ଦ୍ୱିତୀୟ ବର୍ଷ 5,000 ପାଇବେ, ତୃତୀୟ ବର୍ଷ 3,000 ପାଇବେ, ଚତୁର୍ଥ ବର୍ଷ 2,000, ତାପରେ ପୁଣି 2,000। ତ ଇଏ ଆମେ ଏଇ ଯେଉଁ ପ୍ରୋତ୍ସାହନ ରାଶି ଅଛି କେବଳ 2 ହେକ୍ଟର ପର୍ଯ୍ୟନ୍ତ ହିଁ ଜଣେ ଚାଷୀକୁ ଦିଆଯାଇପାରିବ।
1: ଆଚ୍ଛା, କେବଳ 2 ହେକ୍ଟର?
0: କେବଳ 2 ହେକ୍ଟର।
1: ଆଚ୍ଛା, ମନେକର ଗୋଟେ ଚାଷୀ ସିଲେକ୍ସନ ହେଲା, ପ୍ରଥମେ ସେ କେମିତି ପ୍ରସ୍ତୁତି ଆରମ୍ଭ କରିବ?
0: ପ୍ରସ୍ତୁତି ହେଉଛି ଆମର ଯେଉଁ ସିଜନ ଥାଏ, ଆମର 2 ଋତୁ ଅଛି, ଆମେ ବେସିକାଲି 2 ଋତୁକୁ ଆଧାର କରୁଛେ, ଖରିଫ ଋତୁ ଆଉ ଗୋଟେ ହେଉଛି ଆମର ରବି ଋତୁ ବା ଆମେ ଯେମିତି କହୁଛନ୍ତି। ତ
1: ଦୁଇଟା ଯାକ ଋତୁରେ
0: ସ୍କିମ ଅଛି। ଖରିଫରେ ଯେତେବେଳେ କରାଯିବ ପ୍ରତି ବ୍ଲକକୁ ଗୋଟେ ସରକାରଙ୍କ ତରଫରୁ ଗୋଟେ ଟାର୍ଗେଟ ଆସେ,

0: ଟାର୍ଗେଟ୍ ଥାଏ, କିନ୍ତୁ ରବିରେ ଆମର କମ୍ ଟାର୍ଗେଟ୍ ଥାଏ। କାରଣ ଆପଣ ଜାଣିଛନ୍ତି ରବି ସମୟରେ ବର୍ଷାର ବହୁତ ଅସୁବିଧା ଥାଏ, ତେଣୁକରି ଖରିଫରେ ଆମେ ଯଦି ଅଧିକ ଚାଷ କରିଛନ୍ତି ତାହେଲେ ରବିରେ ଆମେ କମ୍ ଯେତେ କମ୍ କରିପାରିବା ସେତେ ଭଲ।
1: ଭଲ ଆଜ୍ଞା। ମନେକର ଜଣେ ଚାଷୀ ଚାଷ ଆରମ୍ଭ କଲା,
0: ଆଜ୍ଞା,
1: ବିହନଟା ସବୁ କେମିତି ପାଇବେ?
0: ବିହନ ସାର ଆମର ଦୁଇ ପ୍ରକାର ଜିନିଷ ରହୁଛି, ଗୋଟେ ହେଉଛି ଓଏସ୍ଏସ୍ସି। ଓଏସ୍ଏସ୍ସି କିଛି ବିହନ ଦେଉଛି, ଯେଉଁଟା ଆମର ଗଭର୍ଣ୍ଣମେଣ୍ଟ ଡାଇରେକ୍ଟ ଓଏସ୍ଏସ୍ସି ତରଫରୁ ଆମକୁ ବିହନ ମିଳୁଛି। ଆଉ ଗୋଟେ ହେଉଛି ଏପିଓ, ଯେଉଁଟା ଆମର ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ ହୋଇଗଲା, ସେଇଥିରେ ଯେଉଁ ସେୟାର ହୋଲ୍ଡର ମାନେ ଅଛନ୍ତି, ସେଇମାନେ ସେୟାର ହୋଲ୍ଡର ହେଉଛନ୍ତି ଆମର ଚାଷୀ, ସେମାନେ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ ସହିତ ମିଶିକି ଅଛନ୍ତି, ସିଏ ସେୟାର କିଛି ସେୟାର ମାନେ ତାଙ୍କୁ ଦେଉଛନ୍ତି। ସେଠି କ'ଣ ହେଉଛି, ଏପିଓ ନିଜେ ଚାଷୀଙ୍କଠୁ ମାଣ୍ଡିଆ କିଣି ନିଜେ ସଂରକ୍ଷିତ କରିକି ରଖୁଛନ୍ତି। ତ ସିଟ୍ଟା ଆମର ଦୁଇ ପ୍ରକାର ଆସେ, ଗୋଟେ ହେଉଛି ଆମର ଓଏସ୍ଏସ୍ସି ସିଟ୍ ଦିଅନ୍ତି, ଆଉ ଗୋଟେ ଏପିଓ ଯେଉଁଟା ସଂରକ୍ଷିତ କରିକି ପୂର୍ବ ବର୍ଷର ସିଟ୍ ରଖିଥିବେ କିମ୍ବା ଯେଉଁ ସିଟ୍ ଭଲ ଥିବ। କାରଣ ଆପଣ ଜାଣିଥିବେ ଆଦିବାସୀ ଅଞ୍ଚଳମାନଙ୍କରେ ଲୋକାଲ ଅଞ୍ଚଳରେ ସେମାନେ ଚାଷୀ ଭଲ ଭାବରେ ଜାଣିପାରିଥିବେ ଯେ କେଉଁ ସିଟ୍ଟା ଆମ ପାଇଁ ଭଲ। କିଛି କିଛି ସିଟ୍ ଏମିତି ବି ଥାଏ, ଆମର ଯେତେବେଳେ ସିଟ୍ ଜର୍ମିନେସନ ହୁଏ ସେ ସମୟରେ କିଛି ବି ସିଟ୍ ଜର୍ମିନେସନ ଟାଇମ୍ରେ କିଛି କିଛି ଭଲ ଭାବରେ ହୁଏ ଆଉ କିଛି ସିଟ୍ ହୁଏନି। ତ ସେଠି ଆମେ କ'ଣ କରୁ, ଏପିଓ ଏପିଓ ପାଖରେ ଯେଉଁ ସିଟ୍ ଥିବ ସେଇଟା ଆମେ ଏପିଓକୁ କହିକିରି ଯେଉଁ ଚାଷୀ ଭାଇମାନେ ସେଠି ଥିବେ ଆମେ ସେଠି ତାଙ୍କୁ ସପ୍ଲାଏ କରିବା ପାଇଁ କହୁ। ଧର ଏଇ ସିଟ୍ଟା ଆମର ଖରାପ ହେଇଗଲା, ତାହେଲେ ସଙ୍ଗେ ସଙ୍ଗେ ସେଇ ଜମିରେ ପୁଣି ଆଉଥରେ ଏପିଓର ଯେଉଁ ସଂକେତ ସିଟ୍ ଥିବ ସେଇ ସିଟ୍କୁ କେମିତି ସେମାନେ ଲଗେଇକି ସାଙ୍ଗେ ସାଙ୍ଗେ ସେମାନେ ସଫଳ ହେଇପାରିବେ। ତ ଏଇ ପ୍ରକାର ଆମର
1: ସିଟ୍ଟା ହେଲା। ମୋର ସିଟ୍ ପାଇଲା ପରେ ସେମାନଙ୍କୁ କିଛି ଚାଷ କରିବାର ପଦ୍ଧତି ସମ୍ପର୍କରେ ଆପଣଙ୍କର ଡିପାର୍ଟମେଣ୍ଟ ତରଫରୁ କିଛି ଦିଆଯାଉ, ଟ୍ରେନିଂ ଦିଆଯାଉ?
0: ନିଶ୍ଚିତ ଭାବରେ ଆମର ସିଆର୍ପି ଆଣ୍ଡ ପ୍ରୋଗ୍ରେସିଭ ଫାର୍ମର ଟ୍ରେନିଂ ଗୋଟେ ଅଛି, ଯେଉଁମାନେ ପ୍ରୋଗ୍ରେସିଭ ଫାର୍ମର ଆମ ସହିତ ଜଡ଼ିତ ହେଇକି 4-5 ବର୍ଷ ଆଣି 3 ବର୍ଷ ଆଣି ଅଛନ୍ତି, ଯେଉଁମାନେ ସଫଳ ଚାଷୀ କୁହାଯାଏ, ସେମାନଙ୍କୁ ଆମେ ବେସିକାଲି ଟ୍ରେନିଂ ଦେଉ। ଏଥିପାଇଁ କାରଣ ସିଆର୍ପି ଆମର କମ୍ୟୁନିଟି ରିସୋର୍ସ ପର୍ସନ, ସେମାନେ ଗାଁ ଲେଭେଲରେ ଯେତେବେଳେ ଆୱାରନେସ୍ କରିବାକୁ ଯିବେ ବା ଗାଁରେ ଯେତେବେଳେ ବସିବେ ଚାଷୀମାନଙ୍କ ସହିତ, ସେମାନେ ସେଠି ଆଲୋଚନା କରିବେ, ସିଏ ଗୋଟେ ଜିନିଷ ହେଲା। ଦ୍ୱିତୀୟ ଜିନିଷ ହେଉଛି ପ୍ରୋଗ୍ରେସିଭ ଫାର୍ମର ଯେଉଁମାନେ ଅଛନ୍ତି ତାଙ୍କ ସହିତ ଆମେ ଅନ୍ୟ ଫାର୍ମର ବା ଅନ୍ୟ ଚାଷୀ ଭାଇ ଭଉଣୀମାନଙ୍କୁ ଆମେ ସଂଶ୍ଲିଷ୍ଟ କରୁଛୁ। ସେମାନେ ବି ଚାହିଁଲେ ସେମାନେ ବି ମାନେ ଅଲଗା ଜାଗାରେ ସେମାନେ ଯାଇକି କହିପାରିବେ, ଏସବୁ ତାଲିମ ଅଛି। ତାପରେ ଆମର SMIର ଯେଉଁ ପଦ୍ଧତି ମୁଁ ଆପଣଙ୍କୁ କହୁଥିଲି, କେମିତି ଚାଷ କଲେ ସେମାନେ ପଇସା ପାଇବେ, ଭଲ ପଇସା ପାଇବେ, ଭଲ ଅମଳ ପାଇବେ, ଭଲ ପ୍ରଡକ୍ଟିଭିଟି ହେବ, ଭଲ ପ୍ରଡକ୍ସନ ହେବ, ତ ଏଇସବୁ ଜିନିଷରେ ଆମର SMI ଟ୍ରେନିଂ ମଧ୍ୟ ଦିଆଯାଉଛି। ତାପରେ SHG ମାନେ ଯେଉଁମାନେ ରହିଲେ SHGକୁ ଟ୍ରେନ୍ କରିବା ପାଇଁ ବାୟୋଇନପୁଟ ସେଣ୍ଟରର ସପୋର୍ଟ ହେଇଗଲା, ତାଙ୍କୁ ଟିଫିନ ସେଣ୍ଟରର ସପୋର୍ଟ ହେଇଗଲା। ବାୟୋଇନପୁଟ ସେମାନେ ଯେଉଁ ଆମେ ଯେମିତି କହୁଛନ୍ତି ଯେ ବର୍ତ୍ତମାନ ଆମେ ରାସାୟନିକ ସାର ବ୍ୟବହାର ନ କରିକି ଯେତେ ସମ୍ଭବ ଜୈବିକ ସାର ବ୍ୟବହାର କରିବା, ଜୈବିକ ସାରରେ ଆମର କାରଣ ଆମେ ବେଶୀ ଏଇଟାକୁ ଦେଖୁଛନ୍ତି ଏଥିପାଇଁ ଯେ ଏଇଟା ନ୍ୟୁଟ୍ରିସନ ଭାଲ୍ୟୁ ଅଧିକ ଅଛି, କାର୍ବୋହାଇଡ୍ରେଟ ଅଛି, ଆପଣଙ୍କର ଶ୍ଵେତସାର ପୁଷ୍ଟିସାର ସବୁ ଜିନିଷ ଅଛି, ଯେଉଁଟାକି ଛୋଟ ଛୁଆମାନଙ୍କର ଆପଣ ଦେଖିଥିବେ ଗର୍ଭବତୀ ମହିଳାମାନଙ୍କ ପାଇଁ ବର୍ତ୍ତମାନ ଏଇ ଖାଦ୍ୟ ନିହାତି ଦରକାର। ଛୋଟ ଛୋଟ ଛୁଆ ଯେଉଁମାନଙ୍କର ମାନସିକ ଶାରୀରିକ ଅଭିବୃଦ୍ଧି ବର୍ତ୍ତମାନ 3 ବର୍ଷ ଭିତରେ ହୁଏ, ସେଇମାନଙ୍କୁ ମଧ୍ୟ ଏଇ ଖାଦ୍ୟ ଦେବା ଦରକାର। ଆଉ ଯେଉଁମାନେ ସାର୍ ଆପଣ ଦେଖିଥିବେ ଯେଉଁମାନେ ଶଯ୍ୟା ସେ ହେଇଥିବେ ଇଏ ହେଇଥିବେ, ସେଇମାନଙ୍କୁ ଆମେ କେମିତି ଏଇସବୁ ଇଏରେ ଆମେ ଭାଗ ନେଇପାରିବେ, ସେମାନେ କେମିତି ଖାଇଲେ ସେମାନେ କେମିତି ଭଲ ହେଇପାରିବେ, ତା ପାଇଁ ବେସିକାଲି ଏଇସବୁ ଜିନିଷର ସରକାରଙ୍କର ଲକ୍ଷ୍ୟ ଅଛି।
1: ଆପଣ ଯେଉଁ କହିଲେ ଯେଉଁ ମିଶନ ଶକ୍ତି ମା ମାନଙ୍କ ପାଇଁ ଯେଉଁ ସୁବିଧା କହିଲେ, ମିଶନ ଶକ୍ତି ମା ମାନଙ୍କ ପାଇଁ କ'ଣ ସୁବିଧା ଅଛି?
0: ନାଇଁ, ମିଶନ ଶକ୍ତିର ତ ସୁବିଧା ଅଛି, ଏଇ ଯେଉଁ ପ୍ରୋଗ୍ରାମ ଆମର ହେଉଛି ଆମର
1: ମିଶନ ଶକ୍ତି ମା ମାନଙ୍କ ପାଇଁ, ଯେଉଁମାନେ ଯଦି କିଛି ଜଣେ ଷ୍ଟଲ କରିବାକୁ ଚାହିଁବ, କେଫେ କରିବାକୁ ଚାହିଁବେ, ଆପଣଙ୍କର ଡିପାର୍ଟମେଣ୍ଟ କ'ଣ ସାହାଯ୍ୟ?
0: ଆମ ଡିପାର୍ଟମେଣ୍ଟର ସାହାଯ୍ୟ ହେଉଛି ଯେଉଁ SHG ସିଲେକ୍ସନ ହେବ, ସେ SHG କି ଆମେ UI ଫ୍ଲୋଟିଂ ହେଲା ପରେ, ସେମାନେ ସିଲେକ୍ସନ ହେଲା ପରେ ତାଙ୍କୁ ତାଙ୍କର ଯେଉଁ ରାଶି ଅଛି ସେ ରାଶି ଆମେ ତାଙ୍କୁ ଦେବୁ। ସେମାନେ ପ୍ରଥମେ କେମିତି ଏଷ୍ଟାବ୍ଲିଶମେଣ୍ଟ ଭଲରେ କରିବେ, ତାପରେ ଆମର ଯେଉଁ ଫାସିଲିଟେଟିଂ ଏଜେନ୍ସି ଅଛନ୍ତି, CRP ଅଛନ୍ତି, FPO ଅଛି, ସେମାନେ ତାଙ୍କୁ ମନିଟରିଂ କରିବେ, ସେଇ ଜିନିଷଟା କେମିତି ସଦାସର୍ବଦା ରହୁ।
1: ତାଙ୍କୁ ଟ୍ରେନିଂର କିଛି ବ୍ୟବସ୍ଥା ଅଛି କି?
0: ନିଶ୍ଚିତ ଭାବରେ ଆମେ ପ୍ରଥମେ ଟ୍ରେନିଂ ଦେଉ, ଟ୍ରେନିଂ ଦେଲା ପରେ ହିଁ ସେମାନଙ୍କୁ ଏଷ୍ଟାବ୍ଲିଶ କରିବା ପାଇଁ ଆମେ ସପୋର୍ଟ କରୁ।
1: ଆଚ୍ଛା, ଆପଣ ଦେଖନ୍ତୁ ଏ ଯେଉଁ ମାଣ୍ଡିଆ ଜାତୀୟ ଫସଲ ବିଭିନ୍ନ ପ୍ରକାର ଅଛି, ଯେମିତି ଅଛି କାଙ୍ଗୁ ଅଛି, ସୁଆଁ ଅଛି, ଆଉ ବିଲ ସୁଆଁ ଅଛି, ଏଇ ଯୋଜନାରେ ଏଇସବୁ ଫସଲ ଗୁଡ଼ାକୁ ସାହାଯ୍ୟ ସବସିଡ଼ି ଦିଆଯାଉଛି ନା କେବଳ ମାଣ୍ଡିଆ ପାଇଁ ଦିଆଯାଉଛି?
0: ନାଇଁ ନାଇଁ, ସବୁ ସବୁ

0: ଆମର ମିଲେଟ ମାନେ ମାଣ୍ଡିଆ ହେଇଗଲା, ଅମାଣ୍ଡିଆ ହେଇଗଲା, ଦୁଇଟା ଯାକର ସପୋର୍ଟ ନାହିଁ।
1: ଆମ ଜିଲ୍ଲାରେ ତ ଗଞ୍ଜାମରେ ତ କେବଳ ମାଣ୍ଡିଆ ଅଧିକାଂଶ ଚାଷ କରୁଛନ୍ତି, ଅନ୍ୟ ଜିଲ୍ଲାରେ ଯେମିତି ଅଛି କାଙ୍ଗୁ ଅଛି, ସୁଆଁ ଅଛି ବା ବିଲ ସୁଆଁ ଅଛି, ସେଗୁଡ଼ା ପାଇଁ ବି ଯୋଜନା ଅଛି।
0: ହଁ ହଁ, ସବୁ ଆମର 30 ଯାକ ଜିଲ୍ଲାରେ 177 ବ୍ଲକ ହେଉଛି, ଆଉ ସବୁ ଯେତେ ବି ଆପଣ ଦେଖୁଛନ୍ତି ସୁଆଁ ହେଇଗଲା, ଆମର ବିଲ ସୁଆଁ ହେଇଗଲା, ବାଜାର ହେଇଗଲା, ମାଣ୍ଡିଆ ହେଇଗଲା, ସମସ୍ତଙ୍କ ପାଇଁ ସେ ସୁବିଧା ଅଛି।
1: ହଉ, ଯାହା ହଉ ସାର୍, ଆପଣ ଅଳ୍ପ ସମୟ ମଧ୍ୟରେ ବହୁତ କିଛି କହିଲେ, ସେଥିପାଇଁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ।
2: ମୁଁ ତ ଜାଣିନଥିଲି ଆଉ ସିଏ ଆମ ଯୋଜନାରେ ଏତେ ଲାଭ ଅଛି, ଆଜ୍ଞା ପୁରା ବୁଝେଇ କହିଲେ। ଆଉ
1: ଏଥର ଗୋଟେ ସଫଳ ଚାଷୀ ଆମର ଆଧୁନିକ ପ୍ରଣାଳୀରେ ଆମ୍ବ ଚାଷ କେମିତି କରୁଛନ୍ତି, ତପନ ମଲ୍ଲିକ ବୋଲିକିରି ଏଠି ଆମର ଲାଞ୍ଜିଆ ପାଖରେ ଭଗବାନପୁର ବୋଲି ଗାଁକୁ ଯାଇଥିଲି, ଆମ୍ବ ବି ଆଣିଲି, କେମିତି କଣ କରୁଛନ୍ତି କଣ ଟିକେ ଶୁଣିବା।
3: ଭାଇ ତମ ନାଁ କଣ?
4: ତପନ।
3: କୋଉ ଗାଁ ଏଇଟା?
4: ଭବାନପୁର।
3: କଣ କଣ ସବୁ ଚାଷ କରୁଛ?
4: ବିଲ।
3: କଣ ବିଲରେ କଣ କଣ ଫସଲ କରୁଛ?
4: ଖାଲି ଧାନ।
3: ଧାନ କରୁଛ? ଆଉ କିଛି ହଉନି ଏଠି? ଆମେ ଯୋଉ ଛିଡ଼ା ହେଇଛୁ ଏଠି ସବୁ ପଡ଼ିଆ ପଡ଼ୁଛି, ଏଠି ଧାନ ହଉନି?
4: ଧାନ ହଉଛି, ଏଇଟା
3: ହଉଛି, କିନ୍ତୁ ଏବେ ଚାଷ ହେଇନି,
4: ବର୍ଷା ହେଲା ହଉଛି ନହେଲେ ହେଲାନି।
3: ଆଚ୍ଛା,
4: ସର୍ବାଶ୍ରୀ
3: ତମର ନିଜର କେତେ ଭଣ ଅଛି?
4: ଆମର 4-5 ଭଣ ଅଛି।
3: 4-5 ଭଣ? 4-5 ଜଣ ଖାଲି ଧାନ କରୁଛ? ଆଉ ଜମି ହୁଡ଼ାରେ ଆଉ କିଛି ଲଗେଇ ପାରୁନ?
4: ନାଇଁ, ଆଉ କିଛି ନାହିଁ। ଆମ ବୁଢ଼ୀ ମରିଗଲେ, ସେଇଠୁ ଆଉ କିଛି ଟିକେ ଟିକେ ଲଗାଉଥିଲି, ଗୁଆଁର ଅନନ୍ତରଣ ଲଗାଉଥିଲି, ତା ମରିଯିବାର ମୁଁ କିଛି ଲଗାଉନି।
3: ତମ ପୁଅ ଝିଅ କେତେ?
4: ପୁଅ ଗୋଟେ ଆଉ ଝିଅ 3।
3: ଝିଅ 3 ନାଇଁ କି? ତମେ ବଳଦ ରଖିଛ ନା ପୋଡ଼ ରଖିଛ?
4: ବଳଦ।
3: ବଳଦ ରଖି କୋଉଠୁ କିଣିକିରି ଆଣିଲ?
4: ନା, ଏଇଟା ଆଗରୁ ଥିଲା, ଆମ ପିଲାରୁ ଗାଈ ଯାକ ରଖିଲୁ ତ
3: ରଖିଥିଲ ଗାଈ ରଖିଥିଲ ଗାଈ ରଖିକି ଛୋଟ ଛୋଟ ବାଛୁରୀ ତମେ ଏଇଟା ବଳଦ କରୁ?
4: ହଁ ହଁ।
3: ଏବେ ବଳଦ ଚାଷ କରୁଛ?
4: ହଁ, ବଳଦରେ କରୁଛି
3: ସବୁବେଳେ ବଳଦ। ଆଚ୍ଛା, ଏବେ ଦେଖ, ଯୋଉ ଲୋକ ପାୱାର ଟିଲରରେ ଚାଷ କରୁଛନ୍ତି ବା ଟ୍ରାକ୍ଟରରେ ଚାଷ କରୁଛନ୍ତି, ବଳଦ ଚାଷ କରୁଛନ୍ତି, କୋଉଟା ଭଲ? ବଳଦରେ ଚାଷ କରେ ଭଲ ନା ପାୱାର ଟିଲର?
4: ବଳଦରେ ପ୍ରକୃତ ଏଇଟା ବିଲଟା ଚାଷ ହେଇଯାଇଛି, ଆଗକୁ ଡେଇଁକିରି ନେବାକୁ ପଡ଼ିବ, ଅସୁବିଧା ହବ, ତ ବଳଦରେ ଗୋଡ଼େଇକି ନେଇକି ଚଳିବ।
3: ଚାଷଟା କୋଉଟା ଭଲ ହେଉଛି ଜମି?
4: ବଳଦରେ ଭଲ ହେଉଛି,
3: ବଳଦରେ ଭଲ ଚାଷ। ବଳଦରେ କଣ ଜାଗ ବି କରିହବ, କିନ୍ତୁ ପାୱାର ଟିଲରରେ କଣ ଜାଗ
4: କରିହବନି।
3: ଆଚ୍ଛା, ଧାନ ଫସଲ ଯୋଉ କରୁଛ ତମେ, ଧାନ ତଳି ଘରଟା କେମିତି ଏବେ କରୁଛ କହିଲେ?
4: ଆଗେ ତସିବୁ।
3: ହଁ,
4: ତସିକିରି
3: କାହିଁରେ ତୋଷ ତମେ?
4: ବଳଦରେ
3: ଚାଷ
4: ତସିକିରି, ତାପରେ 2-3 ଗୁଡ଼ କରିକିରି ପାଗ ଆଇଲେ ଆଗରେ ପକଉଛୁ, ନହେଲେ ତ ବର୍ଷା ହବ ବୋଲି ଚୁବିକିରି ପକେଇ ଦେଉଛୁ।
3: ହଁ,
4: ସେଭଳିଆ ହେଉଛି।
3: ତାପରେ କେତେ ଦିନ ପରେ ତଳିଟା ରହିଲା ଭଳିଆ ହେଉଛି?
4: ସେଇଟା ପକେଇଦେଲା ଉତ୍ତର ତ ମାସେ ହେଲେ ପଳଉଛି, ଆଉ
3: ବର୍ଷେ ଲାଗୁଛି ତଳିଟା ହେବା ପାଇଁ।
4: 20 ଦିନରେ ହେଇଯିବ।
3: 20 ଦିନ ହେଇଯିବ?
4: 20 ଦିନରେ ହେଇଯିବ। ଆଉ ଯେ ରୁଦା କଥା, ଆଉ ବର୍ଷା ହବନି ବୋଲେ ମାସେ ହେଲେ ହେଇଯାଉଛି।
3: ଆଉ ଜମିଟା କାଦ କାହିଁରେ କରୁଛ?
4: ହଳରେ କରୁଛୁ।
3: ହଳରେ କରୁଛୁ?
4: ଆଉ କେତେ ଲୋକ ସବୁ ପାରଟାଲି।
3: ଆଚ୍ଛା, ତାହେଲେ କାଦ କଲା ପୂର୍ବରୁ କତି ମାରୁଛ ଜମିଟା?
4: ହଁ, କିଏ ମାରୁଛନ୍ତି କିଏ ମାରୁନାହାନ୍ତି, ଆଜିକାଲି କତି କତି ହେଲେ ମାରୁନାହାନ୍ତି। ଆଜ୍ଞା,
3: ଆଗ ଆମେ ଦେଖୁଥିଲୁ, ଦେଖ ହୁଡ଼ା ଗୁଡାକ ସବୁ ଚଉଡ଼ା ଥିଲା, ଏବେ ହୁଡ଼ା ଚଉଡ଼ା ବଡ ବଡ ହୁଡ଼ା ଥିଲା, ଏବେ ହୁଡ଼ା ଯାକ ଆମେ ଦେଖୁଛୁ, ହୁଡ଼ା ଯାକ କାହିଁକି ଏତେ ସବୁ ସାନ ସାନ ସୋରୁ ସବୁ ହୁଡ଼ା?
4: ସବୁ ଗାଡ଼ି ନଗେଇକି ନେଇଯାଉଛି, ଭାଙ୍ଗି ଯାଉଛି ନା, ସେ ଯାକ କାଟିଦେଲେ ଭାଙ୍ଗି ଦଉଛି, ଭାଙ୍ଗିଗଲେ ସବୁ ରୋଦର ହେଇକି ପଡୁଛି।
3: ମାନେ ପାୱାର ଟିଲର ଗାଡ଼ି ଇଏ କରିଲା?
4: ନାଇଁ, ବଡ ଗାଡ଼ିରେ ବୁଲୁଛି,
3: ଏ ଯୋଉ ଟ୍ରାକ୍ଟର ବୁଲିଲା ଆଡୁ ଅସୁବିଧା ହେଉଛି,
4: ସେ ଯାକ କାଟି ହେଇଯାଉଛି।

0: ସବୁ ରୋଦ ହେଇକି ପଳଉଛି,
1: ମାନେ ପାୱାର ଟିଲର ଗାଡି ଇଏ କରିଲା
0: ନାଇଁ ବଡ଼ ଗାଡ଼ିରେ ବୁଲୁଛି,
1: ଏ ଯୋଉ ଟ୍ରାକ୍ଟର ଟ୍ରାକ୍ଟର ବୁଲିଲା ବେଳକୁ ଅସୁବିଧା ହଉଛି,
0: ଅସୁବିଧା ହଉଛି ସେଯାକ କାଟି,
1: ଏ ଯୋଉ ଟ୍ରାକ୍ଟର ଟ୍ରାକ୍ଟର ବୁଲିଲା ବେଳକୁ ଅସୁବିଧା ହଉଛି,
0: ଅସୁବିଧା ହଉଛି ସେଯାକ କାଟି।

0: ଆଉ ତମର ଆଉ ଗାଁରେ କିଏ ବଳଦ ରଖିନି?
1: ନାଇଁ, ମୋର ଗୋଟେ ହଳ ଅଛି।
0: ତମେ ଟ୍ରାକ୍ଟରରେ ମନ୍ଥୁଛ ଟ୍ରାକ୍ଟରରେ ମନ୍ଥୁଛ ଆଉ ସେ ଧାନ ମନ୍ଥିବା ମେସିନ୍ ଯୋଉ ଅଛି ସେଇଟା ଆସୁନି ଏଠି ଗାଁରେ?
1: ହେଲେ
0: ଧାନ ହେଲା ପରେ ତମେ ମଣ୍ଡି ଦଉଛ ନା ନା ନିଜେ ଖାଉଛ ନା କଣ
1: କଣ
0: ଧାନ
1: ଧାନ ଯଦି ହବ ବୋଲେ ଅଧିକ ହବ ବୋଲେ ଦେଉଛୁ ନହେଲେ ନିଜେ ଖାଇବାକୁ ପଡୁଛି।
0: ଏଇଥର କେତେ ବସ୍ତା ଧାନ ହେଇଥିଲା?
1: ଏ ବର୍ଷର 20 ନା 30 ବସ୍ତା ହେଇଥିଲା।
0: 20 ବସ୍ତା ହେଲେ ବିକିଲ ନା ନା?
1: ଅଛି ଆଜ୍ଞା,
0: ଅଛି ବିକିନ ଆହୁରି।
1: ଖାଇବାକୁ ହବ ନା
0: ଖାଇବା ପାଇଁ? ଆଉ ମଣି କି ତମର ଏଠି କିଏ ନାହାନ୍ତି କି? ଏଠି ବଡ଼ ଚାଷୀ କିଏ ନାହିଁ?
1: ଅଛନ୍ତି
0: ବଡ଼ ଚାଷୀ। ଏଠି ପାଣିର ସୁବିଧା କେମିତି?
1: ପାଣି ଆଉ ସର୍ବସାରା ଆଗା ସେ ଝର ବାହାରିଲେ ହେଲା,
0: ବର୍ଷା ହେଲେ ନାଇଁ ପାହାଡ଼ ତଳୁ ପାଣି ଆସୁନି, ଝରଣା ଫରଣା ନାହିଁ କିଛି?
1: ଝର ଆଗ ବାହାରିଲେ ହଉଛି, ନହେଲେ ପଡ଼ିଯାଉଛି।
0: ହଁ, ଏଇଠି କୂଅ କୂଅରେ ପାଣି ରହୁଛି ନା ନାହିଁ?
1: କୂଅ ମନାକରେ ରହୁଛି, କୂଅରେ ରହିଲେ ରହିଲେ କେତେ ରହିବ ଆଜ୍ଞା? ଗୋଟେ ବିଲ ମଧ୍ୟ ହବନି। ପୋଖରୀ ସେ ଗୋଟେ ପୋଖରୀ ଅଛି, ସେଇଟା ଏ ଜମି ସେତିକି ଜମି ଆଜ୍ଞା ମାଡ଼ୁଛି ନା?
0: ହଁ,
1: ଆଉ ଏକେନ ତ ନାହିଁ।
0: ହଁ,
1: ଏ ଜାଗାରେ ମାଡ଼ିବୁ କି ଆଜ୍ଞା? ବର୍ଷା ହେଲେ ଏକା ମାଡ଼ୁଛି।
0: ଆଚ୍ଛା, ହେଲେ ପୋଖରୀରୁ ପାଣି ବର୍ଷା ଯଦି ନହେଲା ବେଲେ ପାଣି ପୋଖରୀରୁ ନେଇପାରୁଛ? ନେଉଛନ୍ତି ଲୋକ କିଛି?
1: ନେଉଛନ୍ତି, ନେଉଛନ୍ତି।
0: ଆଉ ତମେ ଖାଲି ଧାନଟା ମନେକର କୋଉ ଦିନ ଫସଲ ହେଲାନି ବୋଲି କେମିତି କରୁଛ?
1: ଆଉ ନହେଲେ ସେଇଟା ପୋଡ଼ିଯାଉଛି,
0: ପୋଡ଼ିଯାଉଛି।
1: ଦୁଇ ବର୍ଷ ତିନି ବର୍ଷ ମିଳିଲାନି କିଛି, ଆଉ କ'ଣ କରିବ?
0: ଗାଈ ରଖିଛ? ଆଉ
1: ଗାଈ ବିକିଦେଲି।
0: ଗାଈ କାଇଁ କ'ଣ ପାଇଁ ବିକିଦେଲ? ଏବେ ଦେଖ ଧାନ ଫସଲ ନହେଲେ ବି କ୍ଷୀରରୁ କିଛି ପାଞ୍ଚ ପଇସା ପଡ଼ୁଥିଲ ନା, କ'ଣ ପାଇଁ ବିକିଦେଲ? ଅସୁବିଧା କ'ଣ?
1: ଆଜ୍ଞା, ମୂଲିଆ କାମରେ ପଡ଼ିଲେ ହବ, ସେଇଟା ତାକୁ ପାଳିବୁ ଜଗିବୁ, ତାକୁ ତ ଜଣେ ରହିବାକୁ ପଡ଼ିବ ନା।
0: ହଁ,
1: ଆଉ ଛଅ ମାସ ସାତ ମାସ ବର୍ଷେ ପନ୍ଦେ ଆଉ ତ ଜଗିଲେ ଆର କ୍ଷୀର ହବ।
0: ହଁ,
1: ସେଥିପାଇଁ ହବ କି ନହେଲେ
0: ବିକିଦେଲୁ। ଆମ୍ବ କେତେଟା ଗଛ ତୁମର ଅଛି?
1: ଆମର ଦୁଇଟା ତିନିଟା ଗଛ ଅଛି।
0: ଦୁଇଟା ତିନିଟା ଗଛ ଅଛି? ଦୁଇଟା ତିନିଟା ଗଛରେ କେତେ ପଇସା ସବୁ ବାହାରୁଛି ବର୍ଷକୁ?
1: ପବନ ହେଲେ ଗଲା,
0: ପବନ ହେଲେ ଝଡ଼ିଛି,
1: ଝଡ଼ିଯାଉଛି।
0: ଏ ବର୍ଷ କେମିତି ହେଇଛି ଆମ୍ବ?
1: ହେଇଛି, ଯେବେ ବାତ୍ୟା ଅଛି ବୋଲୁଛନ୍ତି
0: ସେଦିନ ଝଡ଼ିଯିବ ବୋଲି
1: ଭାବୁଛି। ହଁ,
0: ଆଚ୍ଛା, ତମେ ଯୋଉ ଜମି ଅଛି ବୋଲି କହୁଛ, ତମେ ତ ଆମ୍ବ ତମେ ଗଛ ଅଛି, ତମେ ସେଥିରେ ଆମ୍ବ ଗଛ ଲଗେଇଲେ ହବନି? ସେଠି ମନେକର ହାଇବ୍ରିଡ଼ ଆମ୍ବ ଗଛ ଲଗେଇଲେ
1: ହବ? ଯେପରି ମନେକର ଲଗେଇଲେ ହବ,
0: ଏଇ ଜମି ଉଡ଼ାରେ ହବନି ଆମ୍ବ ଗଛ ହୁଡ଼ାରେ ଲଗେଇଲେ? ନହେଲେ
1: ନା ଆଜ୍ଞା, ଛାଇ ହେଇଯିବ ବୋଲିକିରି ଲଗେଇଲେ ହବ ଆଜ୍ଞା, ସେଇଟା ଫସଲ ବର୍ଷକୁ ଥରେ ନା।
0: ହଁ,
1: କିଛି ଅସୁବିଧା
0: ବର୍ଷକୁ ଥରେ ହେଲେ ତ ପାଞ୍ଚ ପଇସା ଅଧିକ ମିଳିଥାନ୍ତି। ତମେ ଧାନରେ କେତେ ପଇସା ପାଉଛ? ସେଇଠି ନହେଲେ ଆମ୍ବ ଗଛ ପିଜୁଳି ଗଛ ଲଗେଇ ପାରିଲେ ହବନି? ଲୋକ କାଇଁ ଲଗାଉନାହାନ୍ତି?
1: ଲଗାଉନାହାନ୍ତି ଆଉ, ଗାଈ ଗୋରୁ ସବୁ ଛେଳି ମେଣ୍ଢା କରିଦେଉଛନ୍ତି ନାଞ୍ଜ ଲୋକ।
0: ହେଲେ ତମର ଯୋଉ ଜଙ୍ଗଲରେ ଯୋଉ ଆମ୍ବ ଗଛ ଥାଉଛ ଯାହାକୁ ନା, ତମେ ସେଇଟା ଲଗେଇଛ ନା କେମିତି? ତମର ଦିଟା ଗଛ ବୋଲି କେମିତି କହୁଛ ନା? ତମ ବାପା ଜେଜେବାପା ସେଇଟା ଇଏ କରିଥିଲେ, ସେଇଟା ସେଇଟା ଜଙ୍ଗଲର ଗଛ ଯାକ ତମ ଜମିରେ ନାହିଁ?
1: ଆମ ଜମିରେ ନାହିଁ,
0: ଜଙ୍ଗଲରେ ଅଛି, ପାହାଡ଼ ପାଖରେ ଗଛ ଅଛି ହେଲା। ସେଠି କେତେଟା ଖଣ୍ଡେ ଆମ୍ବ ଗଛ ଥିବ?
1: ସେଇଠି ଥିବ ଆଜ୍ଞା, କାର କାର ଏମିତି 10-20-25-30 ଥିବ।
0: 20-25 ଥିବ,
1: 30-40 ଥିବ
0: ଆମ୍ବ ଗଛରେ। ଏବେ ମନେକର ପ୍ରାୟ ବର୍ଷକୁ ଯଦି ପବନ ହେଲାନି, ବର୍ଷକୁ କେତେଟା ଆମ୍ବ ବାହାରୁଥିବ?
1: କଷସ୍ତା ହେଲେ ଏମିତି ହେଉଛି, କେଉଁଟା କେତେବେଳେ କେଉଁ ପ୍ରକାର ରେଟ୍ ଯାଉଛି ଆଉ।
0: ଖୁରୀ ଆମ୍ବ ନା ବଡ଼ ବଡ଼ ଆମ୍ବ ବି ହେଉଛି?
1: ବଡ଼ ଆମ୍ବ ବି ହେଉଛି,
0: ବଡ଼ ଆମ୍ବ ଅଛି କାର
1: ଅଛି।
0: ତମର ଠୁରୀ ଆମ୍ବ ନା ବାଇଗଣ?
1: ନାଇଁ, ବାଇଗଣ ନାଇଁ, ବଡ଼ ଆମ୍ବ।
0: ବଡ଼ ଆମ୍ବ ମିଠା ରହୁଛି?
1: ମିଠା ରହୁଛି।
0: କେଜି କେତେ ଲେଖେ ବିକୁଛ ଏବେ?
1: କେଜି 30-40 ଏମିତି,
0: 30-40 ଟଙ୍କା ଏଇଠି ବିକି ଦେଉଛ?
1: ଦକ୍ଷିଣପୁର ଉଠନ୍ତ ନଞ୍ଜିଆ ଏମିତି
0: ବୁଲେଇ ବିକି ଦେଉଛ ନା?
1: ବୁଲେଇକି

0: ସକାଳେ ତୋଳିବାକୁ କେତେବେଳେ ଯାଉଛ, କେତେବେଳେ ବିକିବାକୁ ଯାଉଛ?
1: କେବେ ଯାଉଛି, କେବେ ଯାଉନି?
0: ତୋଳିବାକୁ କେତେବେଳେ ଯାଉଛ?
1: ତୋଳି ଗୋଟେ ଦିନ ତୋଳିଦେଲେ କେତେ ଦିନ?
0: ଗୋଟେ ଦିନ ତୋଳିଦେଲେ ବିକିବାକୁ ଯାଉଛ?
2: ତିନି ଚାରି ଦିନ ଖଣ୍ଡେ ଯାଉଛି,
1: ଘଣ୍ଟେ ଘଣ୍ଟେ ଘଣ୍ଟେ ଘଣ୍ଟେ ନେଉଛି ସବୁ ତ। ଗୋଟେ ଥର ନେଲେ ତ ସରିବନି, ଘଣ୍ଟେ ଘଣ୍ଟେ ଘଣ୍ଟେ ଘଣ୍ଟେ ସରିଯାଉଛି।
0: ହଉ ରାହୁ, ତମେ ଜଣେ ବରିଷ୍ଠ ଚାଷୀ ହେଇକିରି ଚାଷ କାମ କରୁଛ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
3: ଏଇ ବଢିଆ କଥାଟେ କହିଲେ,
4: ଉପରେ ଭଲ ଲାଭ ହେ। ତାଙ୍କେ ନିଜେ ଲଗେଇ ନାହାନ୍ତି, ହେଲେ ବି ଜଙ୍ଗଲ ପାଖରେ ସେ ଆମ୍ବ ଗଛରୁ ଆମ୍ବ ତୋଳିକିରି ବିକ୍ରି କରୁଛନ୍ତି।
3: ହେଲେ ଭଲ କଥା ବୋଲେ, ଦେଖ ସେ ଆମ୍ବ ଯଦି ଆମେ ଆଣିକି ଲଗେଇବା, ଆମର ହେଲେ ଦି ପଇସା ଲାଭ ହବନି। ଏବେ ଯୋଉ ଖାଲି ଜମି ଯା ପଡିଛି,
4: ହାଇବ୍ରିଡ ଆମ୍ବ ବି ଗଛ ମିଳୁଛି, ସେଇଟା ଲଗେଇଲେ ବି ପାଞ୍ଚ ପଇସା ମିଳିବ। ହେଲେ ଦେଖ ସମୟ ହେଲାନି, ଚାଲ ଯିବା।
3: ହଁ, ଆଜିର ବୈଠକ ରଖିବା ଆଉ ଯିବା।
4: ଚାଲ
5: ଶୁଣିଲେ କିଶନଭାଣୀର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। ସ୍ୱତନ୍ତ୍ର ବର୍ତ୍ତମାନ ଶୁଣନ୍ତୁ କେତେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମ ଶୁଣନ୍ତୁ, କସମ ତେରି କସମ ଚଳଚ୍ଚିତ୍ର ଗାଇଛନ୍ତି ଅନୁରାଧା ପଡ଼ୱାଲ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପରବର୍ତ୍ତୀ ଗୀତ ଶୁଣନ୍ତୁ। ରାମରତନ ଧନପା ଚଳଚ୍ଚିତ୍ର ଗାଇଛନ୍ତି ପଲକ ମଚଲ ଏବଂ ସାଥୀ।

ପ୍ରସାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରରେ ଗୀତ ଆକାଶବାଣୀ ବ୍ରହ୍ମପୁର। ପ୍ରଥମେ ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ ଚକାଚକା ଭଉ ଚଳଚ୍ଚିତ୍ରରୁ ଯୁଗଳକଣ୍ଠ ଗାଇଛନ୍ତି କୁମାର ବାପି ଏବଂ ତପ ମିଶ୍ର।